କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଏ ଦିଲ୍ ସେ ଦିଲ୍ ତକ୍ ସଫରରେ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ। କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ମୋ ଦେଶର କଥା ସମସ୍ତଙ୍କ ହୃଦୟରେ, ପାହାଡ଼ର ଶୀତଳ ପବନରୁ ସମୁଦ୍ରର ଲହରୀ ପର୍ଯ୍ୟନ୍ତ ସବୁଠାରେ ଗୋଟିଏ ଅନୁଭବ, ଆମ ଦେଶ ପ୍ରତି ଭଲ ପାଇବା। ଏହା ଯେ କେବଳ ଗୋଟିଏ ମାନଚିତ୍ର ତା ନୁହେଁ, ଏହା ଆମର ହସ, ଆମର ସ୍ମୃତି ଆଉ ଆମ ଜୀବନର ଗୋଟିଏ ଅଭିନ୍ନ ଅଂଶ। ସେ ଦେଶପ୍ରେମର ଅନୁଭବକୁ ନେଇ ଆରମ୍ଭ କରିଛୁ ମୋ ଦେଶ।

100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆଜି ରବିବାର 1948 ଶତାବ୍ଦ ଜ୍ୟେଷ୍ଠ 31 ଦିନ ଇଂରାଜୀ 2026 ମସିହା ଜୁନ୍ ମାସ 21 ତାରିଖ ଷ୍ଟୁଡିଓ ଖଡ଼ିରେ ସମୟ ବର୍ତ୍ତମାନ 5:58 ଆମର ଅଗଣିତ ଶ୍ରୋତା ବନ୍ଧୁମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ।

ଈଶ୍ୱର ହେଉଛନ୍ତି ସକଳ ତତ୍ତ୍ୱର ଆଧାର, ସେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ନିୟାମକ, ତାଙ୍କ ବ୍ୟାପ୍ତି ହେଉଛି ଅସୀମ, ସିଏ ହେଉଛନ୍ତି ପାଳନକର୍ତ୍ତା।

ସିଏ ହିଁ ତ୍ରାଣକର୍ତ୍ତା, ଜଗତର ସୃଷ୍ଟିରେ ସିଏ, ଅନ୍ତରେ ସିଏ, ସିଏ ସର୍ବତ୍ର ବିଦ୍ୟମାନ। ତାଙ୍କ ବିନା ଏ ରାତି ସରେ ନା କି ସକାଳ ହୁଏ ନା। ଆସନ୍ତୁ ପ୍ରଭୁଙ୍କ ନାମ ନେଇ ଆଜିର ଏ ନୂଆ ଆଉ ପବିତ୍ର ସକାଳକୁ ଆରମ୍ଭ କରିବା। ତାଙ୍କରି ନାମ ଗାନ କରି, ତାଙ୍କୁ ହିଁ ପ୍ରାର୍ଥନା କରି ଆଜି ନୂଆ ଦିନର ଶୁଭାରମ୍ଭ କରିବା।

ଶୁଣୁଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ଭକ୍ତି ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳୀ। ପ୍ରଭୁ ପରମ ବ୍ରହ୍ମଙ୍କର ନାମ ନେଇ ଆରମ୍ଭ କରିଛେ ଆମେ ଆମର ଆଜିର ଏ ନୂଆ ସକାଳକୁ। ଆମ ମନ ମଧ୍ୟ

ଈଶ୍ୱରଙ୍କର ବାସ ଥାଏ, ତେଣୁ ମନ ସବୁବେଳେ ନିଷ୍କପଟ ରହିବା ଉଚିତ, କାରଣ ସରଳ ମନ ଦ୍ୱାରା ହିଁ ସକାରାତ୍ମକ ଶକ୍ତି ମିଳେ ଆମକୁ। କର୍ମ କରିବାର ଇଚ୍ଛା ବଢ଼ିଥାଏ ମନରେ, ମନ ଉପରେ ଆମର ନିୟନ୍ତ୍ରଣ ରହିଥାଏ, ଯାହାଦ୍ୱାରା ସୁଖ ପ୍ରାପ୍ତ।

ଯେତେବେଳେ ଆମେ କର ଯୋଡ଼ିନ ଈଶ୍ୱରଙ୍କ ପାଦ ତଳେ ନିଜକୁ ସମର୍ପଣ କରୁ, ସେତେବେଳେ ପ୍ରଭୁଙ୍କର କୃପା ଆମକୁ ମିଳିଥାଏ। ଏ ମନ ପ୍ରଭୁଙ୍କ ଭକ୍ତି ଭାବରେ ହଜିଯାଇଥାଏ। ପ୍ରଭୁଙ୍କ ସହ ଜଡ଼ିତ ହେବା ପାଇଁ, ତାଙ୍କ ସାନ୍ନିଧ୍ୟ ଲାଭ କରିବା ପାଇଁ ସବୁଠୁ ସରଳ ମାଧ୍ୟମ ହେଉଛି ପୂଜା, ଆରାଧନା, ଧ୍ୟାନ, ଯୋଗ। ପୂଜା କରିବା ଦ୍ୱାରା କେବଳ ଐଶ୍ୱର୍ଯ୍ୟ ଶକ୍ତିର ଅନୁଭୂତି ମିଳେ ତା ନୁହେଁ, ବରଂ ଆମ ଜୀବନରେ ଅନୁଶାସନ, ପରିଶ୍ରମ କରିବାର କ୍ଷମତା ଆଉ ଧୈର୍ଯ୍ୟ, ଦୂରଦର୍ଶିତା ଅନେକ ପରିମାଣରେ ବଢ଼ିଯାଇଥାଏ। ଈଶ୍ୱରଙ୍କର କରୁଣା ପ୍ରାପ୍ତ ହେବା ପରେ ମନରେ ଐଶ୍ୱର୍ଯ୍ୟ ଶକ୍ତି ପ୍ରବାହିତ ହୁଏ। ସେହି ଐଶ୍ୱର୍ଯ୍ୟ ଶକ୍ତି ଯାହା ଆମକୁ ଜୀବନରେ ଆଗକୁ ବଢ଼ିବାରେ ମଧ୍ୟ ସାହାଯ୍ୟ କରେ। ସବୁ ସୁବିଧା ଅସୁବିଧାକୁ ଆଡ଼େଇ ଜୀବନର ରାସ୍ତାରେ ଆଗକୁ ବଢ଼ିବାର ପ୍ରେରଣା ଦିଏ। ତେଣୁ ନିଜ ମନ, ନିଜ ଧ୍ୟାନ, ନିଜ ପ୍ରାଣ ସବୁକିଛି କେନ୍ଦ୍ରିତ କରନ୍ତୁ। ଆସନ୍ତୁ ପ୍ରଭୁଙ୍କ ପାଦ ଚରଣରେ ନିଜ ଭକ୍ତି ପୁଷ୍ପାଞ୍ଜଳି ଅର୍ପଣ କରେ।

ଅଛନ୍ତି, ତେଣୁ ଭକ୍ତି ଅଛି, ଭକ୍ତି ଅଛି, ବିଶ୍ୱାସ ଅଛି, କାରଣ ଭକ୍ତ ଅଛନ୍ତି। ସରଳ ମନ, ନିର୍ମଳ ହୃଦୟ, ଯେଉଁ ହୃଦୟରେ ଅନ୍ୟମାନଙ୍କ ପାଇଁ ସ୍ନେହ, ଶ୍ରଦ୍ଧା, ଦୟା ଥିବ, ଯିଏ ନିଜର ଆତ୍ମନିୟନ୍ତ୍ରଣ କରିପାରୁଥିବ, ସେ ହିଁ ପ୍ରକୃତ ଆଉ ତମ ଭକ୍ତ ହୋଇପାରିବ। ସେ ନିର୍ମଳ ମନରେ ଭକ୍ତି ଭାବ ସହିତ ଈଶ୍ୱରଙ୍କୁ ସ୍ମରଣ କରି ଆରମ୍ଭ କରିବା ଆମର ଏଇ ଜୀବନର ଯାତ୍ରାକୁ, ଆଜି ସକାଳର ନୂଆ ଯାତ୍ରାକୁ। ଏଇ ନୂଆ ଯାତ୍ରାରେ ପ୍ରଭୁଙ୍କର ଆଶିଷ ଆମକୁ ମିଳୁ, ଆଉ ଏଇ ଦିନଟି ଶୁଭମୟ, ମଙ୍ଗଳମୟ ହେଉ।

0: ବିସ୍ତ ଯୋଗ ମାଧ୍ୟମରେ ବୟସ ବଢ଼ିବା ସହ ଜଣେ ବ୍ୟକ୍ତି ସୁସ୍ଥ ଓ ସକ୍ରିୟ ରହିପାରିବ ବୋଲି ଶ୍ରୀ ମୋଦି କହିଛନ୍ତି। 2015 ମସିହାରୁ ଏହି ଦିବସ ବିଶ୍ୱସ୍ତରରେ ଜୁନ୍ 21 ତାରିଖରେ ପାଳିତ ହୋଇଆସୁଛି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶବ୍ୟାପୀ 100 ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆୟୋଜିତ ଯୋଗ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଯୋଗ ଆଜି କେବଳ ଦେଶ ଭିତରେ ସୀମିତ ନ ରହି ବିଶ୍ୱସାରା ଯୋଡ଼ି ହୋଇ ରହିଛି। ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ଯୋଗର ଆବଶ୍ୟକତା ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗକୁ ନିଜ ଜୀବନଶୈଳୀର ଅଂଶ କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଯୋଗ ମହୋତ୍ସବରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହ ବିଭିନ୍ନ ବର୍ଗର ବ୍ୟକ୍ତି ସାମିଲ ହୋଇଥିଲେ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ଆଜି ଅନୁଷ୍ଠିତ ହେବ। ଦେଶର 551 ସହର ଏବଂ ବିଦେଶର 14 ସହରରେ 22,79,000 ଅଧିକ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ। ପରୀକ୍ଷା ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅବାଧ ସ୍ୱଚ୍ଛ ପରୀକ୍ଷା ପରିଚାଳନା ପାଇଁ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟର ସମସ୍ତ ଉପନିବନ୍ଧକ ଏବଂ ଜିଲ୍ଲା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ନଗଦ ବିହୀନ କାରବାର ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ପର୍ଯ୍ୟାୟକ୍ରମେ ଏଥିପାଇଁ 350 ମେସିନ୍ ସ୍ଥାପନ କରାଯିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ମାଧ୍ୟମରେ ଏହି ମେସିନ୍ଗୁଡ଼ିକୁ ଯୋଗାଇ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ବ୍ରହ୍ମପୁର ଏବଂ ସମ୍ଭଲପୁରରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି। ସୁବର୍ଣ୍ଣପୁର ପୌର ପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝୀଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହରର ସର୍ବାଙ୍ଗୀନ ବିକାଶ ଲକ୍ଷ୍ୟ ନେଇ ଜନସାଧାରଣଙ୍କ ସହ ସିଧାସଳଖ ମତ ବିନିମୟ ହୋଇଛି। କାର୍ଯ୍ୟକ୍ରମରେ 60 ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା କାର୍ଡ ବଣ୍ଟନ କରାଯାଇଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରକୁ ଗତକାଲି ମହିଳା ଓ ଶିଶୁ ବିକାଶ ବିଭାଗର ଉପସଚିବ ମୋନାଲିସା ଦେବତା ଗସ୍ତ କରିଥିଲେ। ସେଠାରେ ଶିଶୁଙ୍କୁ ପ୍ରଦାନ କରାଯାଉଥିବା ପୁଷ୍ଟିକର ଖାଦ୍ୟ, ପ୍ରାକ୍ ପ୍ରାଥମିକ ଶିକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ନେଇ ସମୀକ୍ଷା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗତକାଲି ଶିଶୁ ଶ୍ରମିକ ନିରାକରଣ ସଚେତନତା କାର୍ଯ୍ୟକ୍ରମ 2026 ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ଯୋଗଦେଇ ଶିଶୁଙ୍କ ସୁରକ୍ଷା ପାଇଁ ରହିଥିବା ବିଭିନ୍ନ ଆଇନ ଉପରେ ଆଲୋକପାତ କରିଥିଲେ। ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ମ୍ୟାଲେରିଆ ମାସ ପାଳନ ନେଇ ଏକ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅମ୍ବର କୁମାର କର ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ଆବାସିକ ବିଦ୍ୟାଳୟଗୁଡ଼ିକରେ ମଶାରୀ ବ୍ୟବହାର ନେଇ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆସନ୍ତା ସପ୍ତାହରେ ହେବାକୁ ଥିବା ଫାଇଲେରିଆ ରୋଗୀ ଚିହ୍ନଟ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସବୁ ପଞ୍ଚାୟତର ସରପଞ୍ଚକୁ ସଚେତନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ସମ୍ଭଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ ମନ୍ଦିର ପ୍ରତ୍ୟାବର୍ତ୍ତନ ସହ ଉଦ୍ଯାପିତ ହୋଇଛି। ଶୁକ୍ରବାର ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିବା ଦେବଦମ୍ପତିଙ୍କ ନଗର ପରିକ୍ରମା ଶୋଭାଯାତ୍ରା ଗତ ସନ୍ଧ୍ୟାରେ ସମ୍ପନ୍ନ ହୋଇଛି। ପ୍ରବଳ ଗରମ ଏବଂ ଗୁଳୁଗୁଳି ସତ୍ତ୍ୱେ ଶୋଭାଯାତ୍ରାରେ ବହୁ କଳାକାର ଓ ଶ୍ରଦ୍ଧାଳୁ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଇନ୍ତାଲିଗୁଡ଼ା ଗ୍ରାମ ନିକଟରେ ଘଟିଥିବା ଭିଡ଼ ହିଂସା ଘଟଣାରେ ଜଡ଼ିତ 20 ଜଣ କଥିତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜପ୍ରସାଦ କହିଛନ୍ତି। ଏହି ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଜଡ଼ିତ ଥିବା ଲୋକଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି। ଗୁଜରାଟର ଅହମ୍ମଦାବାଦଠାରେ ଚାଲିଥିବା ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶାର ମନ୍ନତା ମିଶ୍ର କାଂସ୍ୟ ପଦକ ହାସଲ କରିଛନ୍ତି। ପୂର୍ବରୁ ପ୍ରତ୍ୟାଶା ରାୟ 2 ସ୍ୱର୍ଣ୍ଣ ଏବଂ 1 କାଂସ୍ୟ ପଦକ ବିଜୟୀ ହୋଇଥିଲେ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାବେଳେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 4 ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ବର୍ଷାର ପ୍ରଭାବରେ ରାଜ୍ୟର ତାପମାତ୍ରା ହ୍ରାସ ପାଇଛି। ଗତକାଲି ଝାରସୁଗୁଡ଼ା ଏବଂ ବୌଦ୍ଧରେ ସର୍ବାଧିକ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି 12 ଆନ୍ତର୍ଜାତିକ ଯୋଗ ଦିବସ। ଯୋଗ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି କହିଲେ ପ୍ରଧାନମନ୍ତ୍ରୀ। କୋଲକାତାରୁ 3 ଯୁଦ୍ଧ ଜାହାଜକୁ ଆଜି ଭାରତୀୟ ନୌସେନାରେ ସାମିଲ କରିବେ ପ୍ରଧାନମନ୍ତ୍ରୀ।

0: ଦେଶର 551ଟି ସହରରେ ଆଜି ଅନୁଷ୍ଠିତ ହେବ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଏବଂ ତିନି ସିରିଜ୍ ବିଶିଷ୍ଟ କ୍ରିକେଟ୍ ଫାଇନାଲରେ ଆଜି ଅନୁଷ୍ଠିତ ହେବ ଭାରତ ଏ ଓ ଶ୍ରୀଲଙ୍କା ଏ ମଧ୍ୟରେ ମ୍ୟାଚ୍। ଯୋଗର ଶାରୀରିକ ମାନସିକ ଓ ଆଧ୍ୟାତ୍ମିକ ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱବ୍ୟାପୀ ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସୁସ୍ଥ ଆୟୁ ପାଇଁ ଯୋଗ। ଏହା ମାଧ୍ୟମରେ ସମସ୍ତ ବୟସବର୍ଗର ଲୋକଙ୍କ ପାଇଁ ଯୋଗର ଗୁରୁତ୍ୱ ଓ ସୁସ୍ଥ ଜୀବନଶୈଳୀ ଗଠନରେ ଏହାର ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଉଛି। ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ପଶ୍ଚିମବଙ୍ଗ କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ମୋଦି କହିଥିଲେ, ଯୋଗ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ଯୋଗ କୌଣସି ଗୋଟିଏ ଆୟୁବର୍ଗ ପାଇଁ ସୀମିତ ନୁହେଁ, ବରଂ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଯୋଗ ମାଧ୍ୟମରେ ବୟସ ବଢ଼ିବା ସହ ଜଣେ ବ୍ୟକ୍ତି ସୁସ୍ଥ ଓ ସକ୍ରିୟ ରହିପାରିବ ବୋଲି ଶ୍ରୀ ମୋଦି କହିଛନ୍ତି।
1: ଭାରତ ମେଁ ହିମାଳୟ ସେ ଲେକର ହିନ୍ଦ ମହାସାଗର ତକ ପୂର୍ବୋତ୍ତର ଔର ପୂରବ ମେଁ ବଙ୍ଗାଲ ସେ ଲେକର ପଶ୍ଚିମ ମେଁ ସୌରାଷ୍ଟ୍ର ତକ ପୁରା ଦେଶ ଯୋଗ କି ଉର୍ଜା ସେ ଚୈତନ୍ୟ ସେ ଭରା ହୁଆ ନଜର ଆ ରହା ହେ। ପୁରା ଦେଶ ପୁରା ବିଶ୍ୱ ଏକ ଦୂସରେ ସେ ଜୁଡ଼ା ହୁଆ ନଜର ଆ ରହା ହେ। ୟହି ତୋ ଯୋଗ କି ତାକତ ହେ। ଯୋଗ ସବକୋ ଯୋଡ଼ତା, ଯୋଗ ସବକୋ ସାଥ ଲାତା।
0: ଯୋଗ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ରେଡ୍ ରୋଡ୍ରେ ଯୋଗଦେବା ସହ ଦେଶ ଓ ବିଦେଶର ବହୁ ନାଗରିକ ଆଭାସୀ ଜରିଆରେ ଭାଗ ନେଇଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦେଶର 100ଟି ପ୍ରତୀକାତ୍ମକ ସ୍ଥାନରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ନୂଆଦିଲ୍ଲୀର ଲାଲକିଲ୍ଲା ସମେତ ଦେଶର ପ୍ରମୁଖ 12ଟି ଐତିହାସିକ ସ୍ଥଳୀରେ ଯୋଗ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉତ୍ତରାଖଣ୍ଡର ହରିଦ୍ୱାର, ଓଡ଼ିଶାର କୋଣାର୍କ, କର୍ଣ୍ଣାଟକର ହାମ୍ପି, ତାମିଲନାଡୁର ମହାବଳୀପୁରମ୍, ମହାରାଷ୍ଟ୍ରର ମୁମ୍ବାଇ, ବିହାରର ନାଳନ୍ଦା, ଗୁଜରାଟର ଅହମ୍ମଦାବାଦ, ଉତ୍ତରପ୍ରଦେଶର ସାରନାଥ, ଲଦାଖର ଲେହ, ତେଲଙ୍ଗାନାର ହାଇଦ୍ରାବାଦ ଏବଂ ଆସାମର ସିଲଚରଠାରେ ସ୍ୱତନ୍ତ୍ର ଯୋଗ କାର୍ଯ୍ୟକ୍ରମ ଜାରି ରହିଛି। ବିଶ୍ୱର 2500ଟି ସ୍ଥାନରେ ମଧ୍ୟ ଯୋଗ ଦିବସ ପାଳନ କରାଯାଉଛି। 2014 ଜାତିସଂଘ ସାଧାରଣ ପରିଷଦରେ ଭାରତର ଯୋଗ ଦିବସ ପାଳନ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ 2015 ଜୁନ୍ 21 ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇ ଆସୁଛି। ଦେଶ ତଥା ବିଦେଶର ବିଭିନ୍ନ ସ୍ଥାନରେ ଯୋଗାଭ୍ୟାସ, ସଚେତନତା କାର୍ଯ୍ୟକ୍ରମ ଓ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି। ଲକ୍ଷାଧିକ ଲୋକ ଯୋଗାଭ୍ୟାସରେ ସାମିଲ ହୋଇ ସୁସ୍ଥ ଜୀବନ ପାଇଁ ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରିବାକୁ ସଂକଳ୍ପ ନେଉଛନ୍ତି। ମଧ୍ୟପ୍ରଦେଶର ଜବଲପୁରଠାରେ ଆଜି ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ। ସଦରସ୍ଥିତ ଗ୍ୟାରିସନ୍ ପଡ଼ିଆରେ ଏହି ଯୋଗ ଉତ୍ସବ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଜ୍ୟପାଳ ମଙ୍ଗୁଭାଇ ପଟେଲ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ପରେ ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ଗସ୍ତ କରି ସେଠାରେ ବସବାସ କରୁଥିବା ସହରିଆ ଆଦିବାସୀ ସମ୍ପ୍ରଦାୟ, ଚିତା ଟ୍ରାକର ଏବଂ କ୍ଷତ୍ରିୟ ଦଳଗୁଡ଼ିକ ସହ ଆଲୋଚନା କରିବେ। ଆନ୍ତର୍ଜାତିକ ଯୋଗ ଦିବସର ଅବ୍ୟବହିତ ପୂର୍ବରୁ ଗତକାଲି ବିଦେଶର ବହୁ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାନାଡ଼ାର ଟରଣ୍ଟୋଠାରେ ସରକାରୀ ଅଧିକାରୀ, କୂଟନୀତିଜ୍ଞ, ଯୋଗ ପ୍ରଶିକ୍ଷକ ଓ ବିଭିନ୍ନ ସମ୍ପ୍ରଦାୟର ନେତୃବୃନ୍ଦମାନେ ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଭାରତର କନ୍ସୁଲ୍ ଜେନେରାଲ୍ ଯୋଗର ଅସାଧାରଣ ଶକ୍ତି ବିଷୟରେ ଉପସ୍ଥାପନ କରି ଏହାର ଉପକାରିତା ସମ୍ପର୍କରେ ସୂଚନା ଦେଇଥିଲେ। ବ୍ରାଜିଲ୍ରେ ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ରାଷ୍ଟ୍ରଦୂତ ଦିନେଶ ଭାଟିଆ ଯୋଗ ଦିବସର ମହତ୍ତ୍ୱ ସମ୍ପର୍କରେ କହିଥିଲେ। ଡେନମାର୍କରେ ରାଷ୍ଟ୍ରଦୂତ ମନୀଷ ପ୍ରଭାତଙ୍କ ଅଧ୍ୟକ୍ଷତାରେ ଯୋଗ ଦିବସ ପାଳନ କରାଯାଇଥିଲା। ୱାଶିଂଟନ୍ ଡିସିରେ ମଧ୍ୟ ଶତାଧିକ ନାଗରିକ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ 1500ରୁ ଅଧିକ ବରିଷ୍ଠ ନାଗରିକ ଭାଗ ନେଇଛନ୍ତି। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ମନ୍ତ୍ରଣାଳୟ ପକ୍ଷରୁ ମାନସିକ ସୁସ୍ଥତା ଏବଂ ଦୀର୍ଘ ଜୀବନ ଲାଗି ଯୋଗକୁ ଦୈନନ୍ଦିନ ଜୀବନର ଅଂଶବିଶେଷ ଭାବେ ଅଭ୍ୟାସ କରିବା ଲାଗି ଏହି କାର୍ଯ୍ୟକ୍ରମରେ ସଚେତନତା ସୃଷ୍ଟି କରାଯିବ ବୋଲି କହିଛି। ସୂଚନା ଅନୁଯାୟୀ ବରିଷ୍ଠ ନାଗରିକମାନେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶେଷ ଯୋଗାଭ୍ୟାସ କରିବେ।

0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଲକାତାରେ ଭାରତୀୟ ନୌସେନାର ତିନୋଟି ଯୁଦ୍ଧପୋତ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଆଗ୍ରୟକୁ ନୌସେନାରେ ସାମିଲ କରିବେ। ଏହି ତିନୋଟି ଜାହାଜ ସମ୍ପୂର୍ଣ୍ଣ ଭାବେ ଭାରତରେ ନିର୍ମାଣ କରାଯାଇଥିବା ବେଳେ ଆତ୍ମନିର୍ଭର ଭାରତ ଓ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା ବୋଲି କୁହାଯାଇଛି। ଆଇଏନ୍ଏସ୍ ଦୁନାଗିରି ଏକ ଅତ୍ୟାଧୁନିକ ଷ୍ଟେଲ୍ଥ ଫ୍ରିଗେଟ୍, ଆଇଏନ୍ଏସ୍ ସଂଶୋଧକ ଏକ ବୃହତ୍ ସର୍ଭେ ଜାହାଜ ଏବଂ ଆଇଏନ୍ଏସ୍ ଆଗ୍ରୟ ଏକ ପରମାଣୁ ବିରୋଧୀ ଯୁଦ୍ଧ ଜାହାଜ। ଏହି ପ୍ଲାଟଫର୍ମଗୁଡ଼ିକ ଭାରତୀୟ ନୌସେନାର ଯୁଦ୍ଧ କ୍ଷମତା, ସାମୁଦ୍ରିକ ସର୍ଭେ ଏବଂ ଉପକୂଳ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବ। ସୂଚନା ଅନୁଯାୟୀ ଆଇଏନ୍ଏସ୍ ଦୁନାଗିରିରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର, ମଧ୍ୟମ ରେଞ୍ଜର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ସଂଶୋଧକ ଗଭୀର ଜଳରେ ଶତ୍ରୁପକ୍ଷର ମୁକାବିଲା କରିପାରିବ ଭଳି ବ୍ୟବସ୍ଥା କରାଯାଇଛି। ଆଇଏନ୍ଏସ୍ ଆଗ୍ରୟରେ ଆଧୁନିକ ଯୁଦ୍ଧାସ୍ତ୍ର ପରିବହନ ସହ ରକେଟ୍ ଉତ୍କ୍ଷେପଣ ବ୍ୟବସ୍ଥା କରାଯାଇଛି। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅନୁଷ୍ଠିତ ହେଉଛି। ଦେଶର 551 ସହର ଏବଂ ବିଦେଶର 14 ସହରରେ 22 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏହି ପ୍ରବେଶିକା ପରୀକ୍ଷା ଦେବେ। ଇଂରାଜୀ ସମେତ 12 ଭାରତୀୟ ଭାଷାରେ ପରୀକ୍ଷା ଅନୁଷ୍ଠିତ ହେବ। ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ସ୍ୱଚ୍ଛ ଢଙ୍ଗରେ ପରିଚାଳନା କରିବା ଲାଗି ଗତକାଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଦେଶବ୍ୟାପୀ ମକ୍ ଡ୍ରିଲ୍ କରାଯାଇଥିଲା। ମକ୍ ଡ୍ରିଲ୍ରେ ଜାମରଗୁଡ଼ିକର କାର୍ଯ୍ୟକାରିତା, ସିସିଟିଭି ନିରୀକ୍ଷଣ, ବାୟୋମେଟ୍ରିକ୍ ପ୍ରମାଣୀକରଣ ବ୍ୟବସ୍ଥାଗୁଡ଼ିକର ଶତ ପ୍ରତିଶତ କାର୍ଯ୍ୟପ୍ରଣାଳୀ ଯାଞ୍ଚ କରାଯାଇଥିଲା। ଏହି ପରୀକ୍ଷା ପାଇଁ 2 ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କ ମଧ୍ୟରେ ନିରୀକ୍ଷକ, ସହଯୋଗୀ, ପୁଲିସ ଫୋର୍ସ ଓ ପ୍ରଶାସନିକ ଅଧିକାରୀ ରହିଛନ୍ତି। ସ୍ୱଚ୍ଛ ଢଙ୍ଗରେ ପରୀକ୍ଷା ପରିଚାଳନା ପାଇଁ ବହୁମୁଖୀ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପରୀକ୍ଷା ସମୟରେ ସିସିଟିଭି ନିରୀକ୍ଷଣ ସହ ଆଧାର ଆଧାରିତ ଚିହ୍ନଟ ଓ ପରୀକ୍ଷାରେ ନିୟୋଜିତ ଗାଡ଼ିଗୁଡ଼ିକରେ ଜିପିଏସ୍ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଆଜି ଅପରାହ୍ନ 2:05 ପର୍ଯ୍ୟନ୍ତ ଏହି ପ୍ରବେଶିକା ପରୀକ୍ଷା ହେବାକୁ ଥିବାବେଳେ ଯେକୌଣସି ଭ୍ରମାତ୍ମକ ସୂଚନା ପ୍ରସାରଣ ଯେଭଳି ନ ହେବ ସେ ନେଇ ଏନ୍ଟିଏ ପକ୍ଷରୁ ସାମାଜିକ ଗଣମାଧ୍ୟମଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ପରୀକ୍ଷା ପରିଚାଳନାରେ ସମନ୍ୱୟ ରକ୍ଷା କରିବା ଉଦ୍ଦେଶ୍ୟରେ ସମସ୍ତ ରାଜ୍ୟ ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପାନୀୟ ଜଳ, ଓଆର୍ଏସ୍ ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିବା ବେଳେ ପରୀକ୍ଷାର୍ଥୀଙ୍କ ଅଭିଭାବକଙ୍କ ବିଶ୍ରାମ ଲାଗି ବ୍ୟବସ୍ଥା କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମେଘାଳୟର ଶିଲଂସ୍ଥିତ ପୂର୍ବାଞ୍ଚଳ ବାୟୁସେନା କମାଣ୍ଡ ମୁଖ୍ୟାଳୟରେ ଯବାନମାନଙ୍କ ସହ ଆଲୋଚନା ବେଳେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର, ରଣନୈତିକ ଦୂରଦୃଷ୍ଟି ଏବଂ ନବସୃଜନ ଉପରେ ଗୁରୁତ୍ୱ ଦେଇଛନ୍ତି। ବର୍ତ୍ତମାନର ଅସ୍ଥିର ବିଶ୍ୱରେ ଯେକୌଣସି ପ୍ରକାରର ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବା ଲାଗି ଶ୍ରୀ ସିଂ ଯବାନମାନଙ୍କୁ କହିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ସମୟରେ ଯୁଦ୍ଧ କ୍ଷେତ୍ରରେ ଦେଖାଦେଉଥିବା ସାଇବର ଆହ୍ୱାନ, ପରିବହନ ସମସ୍ୟା, ଯୋଗାଣ ଶୃଙ୍ଖଳ ସୁରକ୍ଷା ଏବଂ ଡ୍ରୋନ୍ର ବ୍ୟବହାର ଭଳି ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ପାରମ୍ପରିକ ପ୍ରସ୍ତୁତି ଯଥେଷ୍ଟ ନୁହେଁ। ଦେଶର ଜାତୀୟ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରି ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ କରିବା ଲାଗି ସମସ୍ତେ ପ୍ରୟାସ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଦିନିକିଆ ରାଜସ୍ଥାନ ଗସ୍ତରେ ଯାଇ କେତେକ ପ୍ରମୁଖ ରେଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ରାଜସ୍ଥାନରେ ରେଳଯାତ୍ରୀମାନଙ୍କ ସୁବିଧା ଏବଂ ରେଳ ନେଟ୍ୱାର୍କର ସୁଦୃଢ଼ୀକରଣ ଦିଗରେ ଏହି ପ୍ରକଳ୍ପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ଅବସରରେ ଶ୍ରୀ ବୈଷ୍ଣବ ଅନେକଗୁଡ଼ିଏ ଯାତ୍ରୀକୈନ୍ଦ୍ରିକ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିବେ, ଯେଉଁଥିରେ ନୂଆ ପ୍ଲାଟଫର୍ମ ନିର୍ମାଣ, ପ୍ଲାଟଫର୍ମ ସମ୍ପ୍ରସାରଣ ଏବଂ 41 କ୍ଷୁଦ୍ର ଏବଂ ମଧ୍ୟମ ଧରଣର ରେଳ ଷ୍ଟେସନର ଉନ୍ନତିକରଣ ଓ 16 ଷ୍ଟେସନରେ ସମନ୍ୱିତ ଯାତ୍ରୀ ସୂଚନା ବ୍ୟବସ୍ଥା ରହିଛି। 3 ସିରିଜ୍ ବିଶିଷ୍ଟ କ୍ରିକେଟ୍ ଫାଇନାଲ୍ରେ ଭାରତ ଏ ଦଳ ଓ ଶ୍ରୀଲଙ୍କା ଏ ଦଳ ମଧ୍ୟରେ ଆଜି ମ୍ୟାଚ୍ ଅନୁଷ୍ଠିତ ହେବ। ଦାମ୍ବୁଲାଠାରେ ଭାରତୀୟ ସମୟ ପୂର୍ବାହ୍ନ 10:00 ମ୍ୟାଚ୍ ଆରମ୍ଭ ହେବ। ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍ରେ ଭାରତ ଏ ଦଳ ଶ୍ରୀଲଙ୍କା ଏ ଦଳକୁ ପରାସ୍ତ କରିଥିବାବେଳେ ତୃତୀୟ ମ୍ୟାଚ୍ରେ ଭାରତ ଏ ଦଳ ସୁପର ଓଭରରେ ପରାସ୍ତ ହୋଇଥିଲା। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି 12 ଆନ୍ତର୍ଜାତିକ ଯୋଗ ଦିବସ। ଯୋଗ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି, କହିଲେ ପ୍ରଧାନମନ୍ତ୍ରୀ। କୋଲକାତାରୁ 3 ଯୁଦ୍ଧ ଜାହାଜକୁ ଆଜି ଭାରତୀୟ ନୌସେନାରେ ସାମିଲ କରିବେ ପ୍ରଧାନମନ୍ତ୍ରୀ। ଦେଶର 551 ସହରରେ ଆଜି ଅନୁଷ୍ଠିତ ହେବ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଏବଂ 3 ସିରିଜ୍ ବିଶିଷ୍ଟ କ୍ରିକେଟ୍ ଫାଇନାଲ୍ରେ ଆଜି ଅନୁଷ୍ଠିତ ହେବ ଭାରତ ଏ ଓ ଶ୍ରୀଲଙ୍କା ଏ ଦଳ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଶ୍ରୋତା ବନ୍ଧୁ, ଶୁଣୁଥିଲେ ଆପଣମାନେ ଆଞ୍ଚଳିକ ସମ୍ବାଦ। ପରେ ପରେ ଶୁଣିପାରିଲେ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରଚାର କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।
2: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଉଭୟ ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ଲୋକଙ୍କ ସରକାର।
3: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସ୍ଲେସ୍ ଚିକିତ୍ସାର ସୁବିଧା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ଭଳି ଅନ୍ୟାନ୍ୟ ପଦକ୍ଷେପ ଲୋକଙ୍କ କଲ୍ୟାଣ ପାଇଁ ନିଆଯାଉଛି।
2: ସେହିଭଳି ଶିକ୍ଷା କ୍ଷେତ୍ରରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାରେ ଉନ୍ନତି କରାଯାଉଛି। ଶିଶୁବାଟିକାରେ ଶିଶୁ ଉପକୃତ ଓ SCBC ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିଛି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧା ଏବଂ ବାଣୀଶ୍ରୀ, ଦିଶା, ସ୍ୱୀକୃତି ଓ ସହାୟ ଭଳି ଯୋଜନା ମାଧ୍ୟମରେ ଶିକ୍ଷା କ୍ଷେତ୍ରର ବିକାଶ ମଧ୍ୟ କରାଯାଇଛି।

0: শ্রোতা বন্ধু শুনেছেন আপনার মানে 100.4 আকাশবাণী এফএম রেইনবো কাটাক দিল সে দিল তাক। ବହୁତ ସୁନ୍ଦର ଗୀତ ସହିତ ଆଜିର ଏଇ ମ୍ୟୁଜିକାଲ ଟାଇମ୍ ଆରମ୍ଭ ହୋଇଛି। ଏଇଥିପାଇଁ କହୁଛି ମ୍ୟୁଜିକାଲ କାହିଁକି ନା ଆଜି ହେଉଛି ୱାର୍ଲଡ ମ୍ୟୁଜିକ୍ ଡେ ବା ବିଶ୍ୱ ସଙ୍ଗୀତ ଦିବସ। ସଙ୍ଗୀତ ବିନା ଆମ ଜୀବନ ଆମେ ବିଲକୁଲ ଇମାଜିନ୍ ହିଁ କରିପାରିବାନି, ଠିକ ନା? ଠିକ କହିଲି ନା? କାହିଁକି ନା ପ୍ରତ୍ୟେକ ମୁହୂର୍ତ୍ତରେ ସଙ୍ଗୀତ ଆମ ଜୀବନକୁ ଆହୁରି ବି ସୁନ୍ଦର କରିଦିଏ, ଆହୁରି ବି ସଙ୍ଗୀତମୟ କରିଦିଏ, ଆହୁରି ବି କଲରଫୁଲ କରିଦିଏ। ତେବେ ଆଜି ମୁଁ ଆପଣମାନଙ୍କଠାରୁ ଜାଣିବା ପାଇଁ ଚାହୁଁଛି ଯେ କେଉଁ ଗୀତ ଶୁଣିଲେ ଆପଣଙ୍କ ମନ ଖରାପ ଥିଲେ ଭଲ ହୋଇଯାଏ, ଆପଣଙ୍କ ଖରାପ ମନ ଥିବା ସମୟରେ କେଉଁ ଗୀତ ଶୁଣିବା ପାଇଁ ଆପଣ ପସନ୍ଦ କରନ୍ତି। ଆଜିର ପ୍ରଥମ କଲ୍ଟି ବର୍ତ୍ତମାନ ଆସିଯାଇଛି ମୋ ପାଖକୁ, ଦେଖିବା କିଏ କଲ୍ କରିଛନ୍ତି। ହ୍ୟାଲୋ
1: କୋଲ ମ୍ୟାଡାମ ନମସ୍କାର, ମୁଁ ଜଗତସିଂହପୁରରୁ ଡଲି କହୁଛି।
0: ଡଲି ମ୍ୟାଡାମ ନମସ୍କାର, କେମିତି ଅଛନ୍ତି? ବହୁତ ଦିନ ପରେ କଲ୍ କଲେ।
1: ଆଜ୍ଞା ମୁଁ ଫାର୍ଷ୍ଟ କ୍ଲାସ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ବି ଭଲ ଅଛି। ଡଲି ମ୍ୟାଡାମ ଆଜି ବିଶ୍ୱ ସଙ୍ଗୀତ ଦିବସ, କଣ କହିବେ ଆପଣ? ଆଉ କୋଉ ଗୀତ ଶୁଣିଲେ ଆପଣଙ୍କ ମନ ଖରାପ ଥିଲେ ଭଲ ହେଇଯାଏ?
1: ମ୍ୟାଡାମ ଦେଖନ୍ତୁ, ଆମେ ଯେତେବେଳେ ଘରେ କିଛି ଗୋଟେ କାମ କରୁଥିବା କି ବାଥରୁମରେ ଥିବା କି କୋଉଠି ଗୋଟେ ଯିବା ଆସିବା କରୁଥିବା, ମନକୁ ଅନେକ ଗୀତ ଆସେ। ତେଣୁ ମୋର ଫେଭରେଟ ଗୀତ ହେଲା, ମୋର ଯେତେବେଳେ ମୋ ମନଟା ଦୁଃଖ ହୁଏ, କି ସୁନ୍ଦର ଆହା କି ଆନନ୍ଦମୟ ଏହି ବିଶାଳ ସଂସାର, ଧନ୍ୟ ମହାପ୍ରଭୁ ମହିମା ତୁମର ଅଟେ ଅନନ୍ତ ଅପାର। ମତେ ଏଇ ଗୀତଟି ବହୁତ ଭଲ ଲାଗେ।
0: ଆଚ୍ଛା, ଆପଣ ପ୍ରାୟ ଟାଇମ୍ ଏଇ ଗୀତକୁ ହିଁ ଶୁଣନ୍ତି?
1: ଆଜ୍ଞା, ଏ ଗୀତଟା ମତେ ଶୁଣିଲେ ଟିକେ ଭଲ ଲାଗେ। ଆଉ ଶ୍ୟାମ ତେରି ବଂଶୀ ପୁକାରେ ରାଧା ନାମ,
0: ବାହ ବହୁତ ସୁନ୍ଦର ଗୀତ କହିଲେ। ଥ୍ୟାଙ୍କ ୟୁ ସୋ ମଚ ଆପଣ କଲ୍ କଲେ ଆଉ ସେୟାର କଲେ। ରହିଲି,
1: ନମସ୍କାର।
0: ନମସ୍କାର ଶ୍ରୋତା ବନ୍ଧୁ, କିଛି ସଙ୍ଗୀତ ଏମିତି ବି ଅଛି ଯାହା ଆମ ମନର କଥାକୁ ବୁଝିପାରେ, ଆମ ମନର ଭାବକୁ ବୁଝିପାରେ। ଆଉ ସେହି ସମୟରେ, ଯେଉଁ ସମୟରେ ଆମ ମନ ଖରାପ ଥାଏ, ତାକୁ ଠିକ୍ କରିବା ପାଇଁ ସଙ୍ଗୀତ ଆମକୁ ବହୁତ ସାହାଯ୍ୟ କରେ। ତେବେ ସେହି ଗୀତଟି କୋଉ ଗୀତ, ଯେଉଁ ଗୀତଟା ଆପଣଙ୍କ ଖରାପ ମନକୁ ଭଲ କରିପାରେ? ବର୍ତ୍ତମାନ ଆଉ ଗୋଟେ କଲ୍ ଆସିଛି, କଲ୍ଟି ନେଇଯିବା। ହ୍ୟାଲୋ।
2: ହ୍ୟାଲୋ ମ୍ୟାମ ନମସ୍କାର।
0: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଥିଲେ?
2: ଜୟ ଜଗନ୍ନାଥ, ମୁଁ ସୁନୀଲ କାନ୍ତ ମା, ଖତରାସ କଟକରୁ କହୁଛି।
0: କେମିତି ଅଛନ୍ତି ଆପଣ? ବହୁତ ଦିନ ପରେ କଲ୍ କଲେ।
2: ବହୁତ ଭଲ, ବହୁତ ଭଲ ଅଛି। ଆଉ ଆପଣଙ୍କର ତ ମୁଁ ଦେଖୁଛି ସବୁ ମଜା ମଜା କଥା, ଆଉ ଭଲ ଅଛି, ମୋଟା ମୋଟି ଭାବରେ ଭଲ ଅଛି।
0: ଆଚ୍ଛା, କଣ କୋଉ ଗୀତ ବିଷୟରେ ଆଜି ଆପଣ କହିବେ ଯୋଉଟା ଆପଣଙ୍କ ମନ ଖରାପ ଥିଲେ ତାକୁ ଭଲ କରିବାରେ ସାହାଯ୍ୟ କରେ?
2: ଆକ୍ଚୁଆଲି ଅପା କଣ ହୁଏ, ଯେତେବେଳେ ମନରେ ଗଭୀର ଆଘାତ ଲାଗିଥାଏ, ମନ ଯେତେବେଳେ ବ୍ୟଥା ଥାଏ, ସେତେବେଳେ ମୁଁ ଆକ୍ଚୁଆଲି ପାଥରଟି ଗୀତ ଗୁଡାକ ମୁଁ ଟିକେ ଶୁଣିବାକୁ ଭଲ ପାଏ, କାହିଁକି ନା ସେ ମାନେ ଦୁଃଖଟାକୁ ମୁଁ ଆଉ ଟିକେ ଅଧିକା ଅନୁଭବ କରିବାକୁ ଚେଷ୍ଟା କରେ।
0: ଆଉ
2: ସେମିତି ଗୀତ ହଉଛି କଣ, ଗୋଟା

0: ଆଉ ଆପଣଙ୍କର ଖାସ କରି ମର୍ଣ୍ଣିଂ ଶୋ ରେ ଯୋଉ ଟପିକ ସବୁ ରଖୁଛନ୍ତି ନା, ପୁରା ଦିଲସେ ଧନ୍ୟବାଦ, ପୁରା
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ବି ବହୁତ ଧନ୍ୟବାଦ ଯେ ଆପଣଙ୍କୁ ଭଲ ଲାଗୁଛି ଆଉ ଆପଣ ସେୟାର କରିବା ପାଇଁ ନିଜ ମନର କଥା କଲ୍ ବି କରିଛନ୍ତି, ଥ୍ୟାଙ୍କ ୟୁ ସୋ ମଚ୍। କୁହନ୍ତୁ ଏବେ କୋଉ ଗୀତ ଏମିତି ଅଛି ଯୋଉଟା ଆପଣଙ୍କ ମନ ଦୁଃଖ ଟାଇମରେ ଆପଣ ଶୁଣନ୍ତି?
0: ମ୍ୟାଡମ ମତେ ତ ସେଗୁଡା ବହୁତ କିଛି ଗୀତ ଅଛି, କିନ୍ତୁ ମତେ ଯେତେ ମନ ଦୁଃଖ ଥିଲେ ବି କି ମୁଁ ଖୁସିରେ ଥିଲେ ବି ମୋର ଗୋଟିଏ ଗୀତ ସବୁବେଳେ ମୋ ମାଇଣ୍ଡରେ, ମାନେ ଯେକୌଣସି କାମ କରୁଥିବି ମାଇଣ୍ଡରେ ଏଟା ମାନେ ଗୁଣୁଗୁଣି ହଉଥିବି, ଯୋଉଠି କାମ କରୁଥିଲେ ବି, ଘରେ ଶୋଇଥିଲେ ବି ବସିଥିଲେ ବି। ଯଦି ମ୍ୟାଡମ ଟିକେ ଅନୁମତି ଦେବେ ଦୁଇ ପଦ ଟିକେ।
1: ନିହାତି ନିହାତି, ଆଜି ସଙ୍ଗୀତ ଦିବସ ଆଉ ମୁଁ ମନା କରିବି ଆପଣମାନଙ୍କୁ ଗୀତ ଗାଇବା ପାଇଁ, ଏମିତି ହେଇପାରିବନି।
0: ଆଜ୍ଞା ଆଜ୍ଞା।
2: ये क्या हुआ, ये क्या हुआ, ये क्यों हुआ, ये क्यों हुआ, कब से संभाला था दिल को कहाँ खो गया। ये क्या हुआ, ये क्या हुआ, ये क्यों हुआ, ये क्यों हुआ, कब से संभाला था दिल को कहाँ खो गया।

0: ଜୟ ମା ସାରଳା।
1: ନମସ୍କାର, କିଏ କହୁଥିଲେ?
0: କହିଲି ଅପା, ମୁଁ ସାରଦା ଭାଇ ସାରଳା ମନ୍ଦିର କଣ୍ଟାପଡ଼ାରୁ କହୁଛି।
1: ତାହେଲେ ଏଇଟା ହଉଛି ଆପଣଙ୍କ ପସନ୍ଦର ଗୀତ ଯୋଉଟା ଆପଣଙ୍କ ମନ ଦୁଃଖ ଥିଲା ବେଳେ ଆପଣ ଶୁଣନ୍ତି?
0: ହଁ, ପୁରୁଣା ସୁନା ସଂସାର ଆପଣ ତ ଶୁଣିଥିବେ, ଫିଲ୍ମ ଦେଖିଥିବେ, ଏଇଟା ବହୁତ ଭଲ ଲାଗେ। ତାଙ୍କ ମିସେସ୍ ମରିଯାଇଛନ୍ତି, ତାକୁ ନେଇକି ଯାଉଛନ୍ତି, ଏଇ ଗୀତଟା ବୋଲା ହେଇଛି।
1: ଆଚ୍ଛା, ଆପଣ ଏଇ ଗୀତଟାକୁ ଶୁଣିଲେ ଆପଣଙ୍କ ମନ ଟିକେ ଠିକ ହେଇଯାଏ ନା ବେଶୀ ଦୁଃଖୀ ହେଇଯାନ୍ତି?
0: ଅପା, ମୋର ତ ସେଇ ପରିସ୍ଥିତି ହେଇଛି 2024 ବୋଲି ମୁଁ ଏଇ ଗୀତଟା ବୋଲିଲି।
1: ଠିକ ଅଛି, ଆପଣଙ୍କ ମନକୁ ମାନେ ବେଶୀ ମୋଟିଭେଟ କରନ୍ତୁ, ଆପଣ ଟିକେ ଖୁସିରେ
0: ରୁହନ୍ତୁ। ଗୀତ ପ୍ରାୟ ଭଜନ ଏସବୁ ମତେ ବହୁତ ଭଲ ଲାଗେ। ଓଡ଼ିଆ ପୁରୁଣା ଫିଲ୍ମର ମୁଁ ଆପଣଙ୍କୁ କହିଥିଲି ପରଦିନ, ଆଉ ବି ଓଡ଼ିଆ ଫିଲ୍ମ ଗାଇପାରିବି ଦୀପଦ ଯଦି କହିବେ ଆପଣ।
1: ଗୋଟେ ଗୀତ ଗାଇଦେଲେ ଆଉ ଅନ୍ୟମାନଙ୍କୁ ଆମେ ମକା ଦବା, କଣ କହୁଛନ୍ତି?
0: ଥ୍ୟାଙ୍କ ୟୁ
1: ସୋ ମଚ୍, ଆପଣ କଲ୍ କଲେ ଆଉ ଜଣେଇଲେ।
0: ରହିଲି,
1: ନମସ୍କାର ନମସ୍କାର।

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଦିଲ୍ ସେ ଦିଲ୍ ତକ୍ରେ କୋୟାଲ ଆପଣମାନଙ୍କ ସାଥିରେ ଅଛି ଆଉ ଆଜିର ଏଇ ବ୍ୟୁଟିଫୁଲ୍ ମର୍ଣ୍ଣିଂକୁ ଆପଣମାନଙ୍କୁ ୱାନ୍ସ ଏଗେନ୍ ସ୍ୱାଗତ କରୁଛି। କଥାବାର୍ତ୍ତା ଚାଲିଛି ଆପଣମାନଙ୍କ ସହିତ ଆଜି ୱାର୍ଲଡ ମ୍ୟୁଜିକ୍ ଡେ, ତେଣୁକରି ଆପଣମାନଙ୍କର ମନର କଥା ଜାଣିବା ପାଇଁ ମୁଁ ଚେଷ୍ଟା କରୁଛି ଆଉ ବୁଝିବାକୁ ଚେଷ୍ଟା କରୁଛି କୋଉ ଗୀତ ଏମିତି ଅଛି, କୋଉ ସଙ୍ଗୀତ ଏମିତି ଅଛି ଯୋଉଟା ଆପଣଙ୍କ ଖରାପ ମନକୁ ବି ଠିକ କରିଦେଇପାରେ। ବର୍ତ୍ତମାନ ଆଉ ଜଣେ ବନ୍ଧୁ ମୋର ଫୋନ୍ ଲାଇନ୍ରେ ଅଛନ୍ତି, କଥା ହେଇଯିବା ତାଙ୍କ ସାଙ୍ଗରେ। ହ୍ୟାଲୋ,
1: ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର ଜୟ ଜଗନ୍ନାଥ, କି କହୁଥିଲେ?
1: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ୍ ଚର୍ଚିକା ବଜାର ଜଗତସିଂହପୁର।
0: କୁହନ୍ତୁ କୋଉ ଗୀତ ବିଷୟରେ ଆପଣ ଆଜି କହିବେ?
1: ସବୁ ପ୍ରକାର ସଙ୍ଗୀତ ମତେ ଭଲ ଲାଗେ, ବେଶୀ ମତେ ଭଜନ ବେଶୀ ଭଲ ଲାଗେ, ମା ସରଳାଙ୍କର, ମଙ୍ଗଳାଙ୍କର, କାଳୀଙ୍କର, ତା ସହିତ ଜଗନ୍ନାଥଙ୍କର।
0: ମୁଁ ପଚାରିଛି କୋଉ ଗୀତ ଏମିତି ଅଛି ଯୋଉଟା ଆପଣଙ୍କ ଖରାପ ମନକୁ ଠିକ କରିଦେଇପାରେ। ଭଲ ତ ସେମିତି ଆମକୁ ହଜାରେ ଗୀତ ଲାଗେ, କିନ୍ତୁ ତା ଭିତରୁ ଗୋଟିଏ ଗୀତ ଏମିତି ଥାଏ ଯୋଉ ଗୀତକୁ ବାରମ୍ବାର ଶୁଣୁ ଆମେ, ଯେତେବେଳେ ଆମ ମନ ଖରାପ ଥାଏ ସେ ଗୀତରୁ ଆମକୁ ପ୍ରେରଣା ବି ମିଳେ, ଉତ୍ସାହିତ ବି କରେ ସେ ଗୀତ ଆମକୁ, ଏବଂ ଆମ ମନକୁ ଭଲ କରିବାରେ ସାହାଯ୍ୟ ବି କରେ। ସେମିତି ଗୋଟେ ଗୀତର ନାଁ କୁହନ୍ତୁ।
1: ରାତିଦିନ ଅନିନ୍ଦ୍ରା ଜଗିଛନ୍ତି ବୋଲି ଆମେ ସୁଖ ନିଦ୍ରାରେ ଶୋଉଛୁ, ସେଟା ବହୁତ ବଢିଆ ଲାଗେ।
0: କୋଉ ଗୀତ ବିଷୟରେ କହୁଛନ୍ତି?
1: ମୁଁ କହୁଛି ଗୋଟେ ଦେଶାତ୍ମବୋଧକ ଗୀତ ଯୋଉଟାକ ଲତା ମଙ୍ଗେସ୍କର ବୋଲିଛନ୍ତି, ଏ ମେରେ ବତନ କେ ଲୋଗୋ ଜରା ଆଖ ମେ ଭର ଲୋ ପାନି।
0: ଆଚ୍ଛା, ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ ଆଉ ସେୟାର କଲେ, ରହିଲି, ନମସ୍କାର। ଶ୍ରୋତାବନ୍ଧୁ ଆପଣ ମଧ୍ୟ କଲ୍ କରିପାରିବେ 0671-230-3153 ନମ୍ଘରରେ, ଆଉ ମୋ ସହିତ ସେୟାର କରିପାରିବେ କୋଉ ଗୀତ ଏମିତି ଅଛି ଯୋଉ ଗୀତଟି ଆପଣଙ୍କୁ ମନ ଖରାପ ଥିବା ସମୟରେ ଆପଣଙ୍କର ସାଥିଟିଏ ହେଇପାରେ। ଦେଖନ୍ତୁ, ପ୍ରଥମେ ଆପଣ ବୁଝନ୍ତୁ ମୁଁ କ'ଣ ପଚାରିଛି। ଗୀତ ତ ଏମିତି ବହୁତ ଅଛି ଏବଂ ଆମକୁ ଅନେକ ଗୀତ ଭଲ ବି ଲାଗେ, ଆଉ ଜଣେ ଜଣେ ଅଛନ୍ତି ତାଙ୍କୁ ପ୍ରତ୍ୟେକଟି ଗୀତ ଭଲ ଲାଗେ, କାହିଁକିନା ସେମାନେ ମ୍ୟୁଜିକ୍କୁ ହିଁ ଭଲ ପାଆନ୍ତି। ତେଣୁ ଗୀତ ବହୁତ ଅଛି, କିନ୍ତୁ ତା ଭିତରେ ଏମିତି ଗୋଟେ ଗୀତ ଥିବ ଯେଉଁ ଗୀତଟି ଆପଣଙ୍କ ମନକୁ ସାନ୍ତ୍ୱନା ଦେଇପାରୁଥିବ, ମାନେ ମନ ଖରାପ ଥିଲା ବେଳେ ଆପଣ ତାକୁ ଯଦି ଶୁଣୁଛନ୍ତି ଆପଣଙ୍କ ମନକୁ ସେ ବୁଝେଇ ଦେଇପାରୁଥିବ। ସେଇ ଗୀତଟିର ନାଁ ଆଜି ଆପଣଙ୍କୁ ମୋ ସହିତ ସେୟାର କରିବାର ଅଛି, ଆଉ ଗୋଟେ କଲ୍ ବି ଆସିଯାଇଛି, ଦେଖିବା କିଏ କଲ୍ କରିଛନ୍ତି। ହ୍ୟାଲୋ,
2: ହ୍ୟାଲୋ ମ୍ୟାମ୍, ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର, କିଏ କହୁଥିଲେ?
2: ମ୍ୟାମ୍ ପ୍ରଫୁଲ୍ଲ ପ୍ରଧାନ କହୁଥିଲି, କୁଆଡପାଳ ମାଣିଆମନ୍ଦର।
0: କୋଉ ଗୀତ ବିଷୟରେ କହିବେ ଆଜି?
2: ଦେଖନ୍ତୁ ସବୁ ଗୀତ ତ ଭଲ ଲାଗେ, କିନ୍ତୁ ମତେ ବେଶୀ ଭଲ ଲାଗେ ଆରତୀର ଗୋଟେ ଅଛି।

0: ତୁମେ ଜଗତର ସାହା ବର୍ଷା ଏଇ ଗୀତଟା ମୁଁ ବାରମ୍ବାର ଶୁଣିବାକୁ ଇଚ୍ଛା କରେ, ବାରମ୍ବାର ବି ଶୁଣେ, ମତେ ବହୁତ ଶାନ୍ତି ଲାଗେ ଆଉ ଆନନ୍ଦଦାୟକ ଗୀତ ମୋ ପାଇଁ ଏଇଟା ଆଉ।
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ଆପଣ କଲ୍ କଲେ ଆଉ ସେୟାର କଲେ, ରହିଲି ନମସ୍କାର।
0: ନମସ୍କାର ମ୍ୟାମ।
1: ଯେଉଁମାନେ ଏପର୍ଯ୍ୟନ୍ତ କଲ୍ କରିନାହାନ୍ତି କଲ୍ କରିକି ମୋ ସହିତ ସେୟାର କରିବେ କରିପାରିବେ। ବର୍ତ୍ତମାନ ଆଉ ଗୋଟେ ବି କଲ୍ ଆସିଛି, ଯେ କଲ୍ଟି ନେଇଯିବା। ହ୍ୟାଲୋ, ନମସ୍କାର, କିଏ କହୁଥିଲେ? ରେଡିଓର ସାଉଣ୍ଡ ଟିକେ କମ୍ କରିଦିଅନ୍ତୁ, ନହେଲେ ଆପଣ ମୋ ସହିତ ଠିକ୍ସେ କଥା ବି ହେଇପାରିବେନି। ହ୍ୟାଲୋ, ଶୁଣାଯାଉନି ଆପଣଙ୍କ କଥା। ମୁଁ ଆପଣଙ୍କୁ କହିଲି ରେଡିଓର ସାଉଣ୍ଡ କମ୍ କରନ୍ତୁ, ନହେଲେ ଆପଣଙ୍କ କଥା ବିଲକୁଲ ବି ମତେ ଶୁଣାଯିବନି ରେଡିଓରେ, ତ ଅନ୍ୟମାନେ ଶୁଣିବା ଦୂରର କଥା। ତେଣୁ କରିକି ସାଉଣ୍ଡଟା ଟିକେ ବନ୍ଦ କରନ୍ତୁ ଆଉ ମୋ ସହିତ କଥା ହୁଅନ୍ତୁ, ଆପଣଙ୍କ କଥାଟା କ୍ଲିୟର ଶୁଣାଯିବ।
2: ହ୍ୟାଲୋ,
1: ହଁ ଏବେ ଠିକ୍ ଅଛି, କୁହନ୍ତୁ କିଏ କହୁଥିଲେ?
2: ରାଣୀପଡ଼ାରୁ ଅରୂପା ନନ୍ଦ ନାୟକ କହୁଥିଲି।
1: ଆଚ୍ଛା, କୋଉ ଗୀତ ବିଷୟରେ କହିବା ପାଇଁ କଲ୍ କରିଛନ୍ତି କୁହନ୍ତୁ?
2: ମତେ ବେଶୀ ଭଲ ଲାଗେ ମ୍ୟାଡମ ଅମିତା ଅଗ୍ରୱାଲଙ୍କର ଭଜନ, ଯେପରି ଆମର ଯୋଉ ଜୟ ମା ଦୁର୍ଗା ସିଂହ ବାହିନୀ, ଜୟ ମା ଚଣ୍ଡ ମୁଣ୍ଡ ମାଳିନୀ।
1: ଆପଣଙ୍କ ମନ ଖରାପ ଥିଲା ବେଳେ ଆପଣ ଏ ଗୀତ ଶୁଣନ୍ତି?
2: ଆଜ୍ଞା, ଆଉ ଗୋଟେ ଗୀତ ଅଛି ଆମର ମା ପରି ଆଉ କିଏ ସେ ହବ, ଝୁଣ୍ଟି ପଡିଲେ ସେ କୋଳ ଧରିବ। ଆଉ ଗୋଟେ ଗୀତ ଅଛି, ହଉ ସେ ଦୁବ ହଉ ସେ ଦାରୁ ହଉ କାଳିଆ
1: ମତେ ଲାଗୁଛି। ଆପଣ ଏଗୁଡା ଆପଣଙ୍କ ଫେଭରେଟ ଗୀତର ସବୁ ଲିଷ୍ଟ କହୁଛନ୍ତି, ଆପଣଙ୍କ ମନକୁ ଭଲ କରିପାରେ କୋଉ ଗୀତରେ ଯେତେବେଳେ ଆପଣଙ୍କ ମନ ଖରାପ ଥାଏ, ସେଇ ଗୀତ ବିଷୟରେ କୁହନ୍ତୁ।
2: ମତେ ଏଇ ଗୀତଟା ବେଶୀ ଭଲ ଲାଗେ ମ୍ୟାଡମ, ନମିତା ଅଗ୍ରୱାଲଙ୍କର ହଉ ସେ ଦୁବ ହଉ ସେ ଦାରୁ ହଉ କାଳିଆ ସୁନ୍ଦରମ ନୀଳା ଚଳିଆ।
1: ଥ୍ୟାଙ୍କ ୟୁ ସୋ ମଚ୍, ଆପଣ କଲ୍ କଲେ ଆଉ ସେୟାର କଲେ, ରହିଲି ନମସ୍କାର।
2: ନମସ୍କାର
1: ଶ୍ରୋତା ବନ୍ଧୁ, ଆପଣମାନେ ବି କଲ୍ କରନ୍ତୁ ଆଉ ମୋ ସହିତ ସେୟାର କରନ୍ତୁ ଆପଣଙ୍କ ପସନ୍ଦିଦା ଗୀତଟି କ'ଣ। ପସନ୍ଦିଦା ମାନେ ଯୋଉ ଗୀତଟି ଆପଣଙ୍କ ମନକୁ ରିଲାକ୍ସ କରିପାରେ ଯେତେବେଳେ ଆପଣଙ୍କ ମନ ଖରାପ ଥାଏ, ସେମିତି ଗୋଟେ ଗୀତ ଆପଣ ମୋ ସହିତ ଆଜି ସେୟାର କରନ୍ତୁ। ବର୍ତ୍ତମାନ ଆଉ ଗୋଟେ କଲ୍ ଆସିଯାଇଛି, କଲ୍ଟି ନେଇଯିବା, ତାପରେ ପରେ ଗୋଟେ ସୁନ୍ଦର ଗୀତ ଅଛି ଆପଣଙ୍କ ଅପେକ୍ଷାରେ। ହ୍ୟାଲୋ,
3: ନମସ୍କାର,
1: କିଏ କହୁଥିଲେ? ନମସ୍କାର, କିଏ କହୁଥିଲେ?
3: ମୁଁ ରାଜେନ୍ଦ୍ର ମନା କହୁଥିଲି, ଗୀତ କଥା ଶୁଣିକିରି ମୋ ମନ ହେଲା ମୁଁ ଆପଣଙ୍କୁ ଟିକେ କଲ୍ କରିବି। ଗୋଟେ ବଢିଆ ଗୀତ ଅଛି ସୁଭାଷ ସାର୍ଙ୍କର, ସୁଭାଷ ସାର୍ଙ୍କର ଗୀତ ଅଛି,
1: କୁହନ୍ତୁ କୋଉ ଗୀତ?
3: ଅଲେଖ ବିଶ୍ୱାଳଙ୍କର ଲେଖା ପ୍ରଭୁ ଜଗନ୍ନାଥ, ତୁମ ବିନା ଜଗନ୍ନାଥ କିଛି ଆଉ ନାହିଁ ବୋଲି ବିକଳ୍ପ ବ୍ୟବସ୍ଥା, ଏତେ ଏତେ ଦୁଃଖ ପରେ ବାଧ୍ୟ ହୋଇ ତୁମଠାରେ ରଖିଛି ମୁଁ ଆଶା, ତୁମ ବିନା ଜଗନ୍ନାଥ କିଛି ଆଉ ନାହିଁ ବୋଲି ବିକଳ୍ପ ବ୍ୟବସ୍ଥା, ଏତେ ଏତେ ଦୁଃଖ ପରେ ବାଧ୍ୟ ହୋଇ ତୁମ ଠାରେ ରଖିଛି ମୁଁ ଆଶା, ରଖିଛି ମୁଁ ଆଶା। ଏଇଟା ବଢିଆ ଗୀତଟା,
1: ବହୁତ ବଢିଆ, ବହୁତ ବଢିଆ ଗାଇଲେ ବି ଆପଣ, ମତେ ବହୁତ ବଢିଆ ଲାଗିଲା ଆପଣଙ୍କ କଣ୍ଠରୁ ଶୁଣି।
3: ଆପଣ କଣ ଜାଣିଛନ୍ତି, ମୁଁ କହିଲି ବିକେଟ ସାର୍ଙ୍କ ଛାତ୍ର ଚାଲି ବଳା ସେଠି ଆସିବ ସେଠି
1: ଜଣା ପଡୁଛି, ବହୁତ ସୁନ୍ଦର ଗୀତ ଗାଇଲେ
3: ଆପଣ। ଭିକାର ସାର୍ଙ୍କ ଛାତ୍ର ଥିଲି, ଶିଖିଥିଲି ଏଇ ଗୀତରେ, ମୁଁ ଶିଖିଥିଲି ଦେହରେ କାଳିଆ ଦେ ତୋପା ଦେ ଶରଣ ଦେ, ଏଇ ଗୀତରେ ମୁଁ ଶିଖିଥିଲି, ସାର୍ ମତେ କହିଥିଲେ ଦେହରେ କାଳିଆ ଦେ ତୋପା ଦେ ଶରଣ ଦେ ଏଇ ଗୀତରେ।
1: ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ ଆଉ ସେୟାର କଲେ, ରହିଲି ନମସ୍କାର।

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ହୋଇ ଆଲୋଚ ଆପଣମାନଙ୍କ ସାଥିରେ ଶ୍ରୋତବନ୍ଧୁ ଆଜି ହେଉଛି ବିଶ୍ୱ ସଂଗୀତ ଦିବସ ୱାର୍ଲଡ ମ୍ୟୁଜିକ୍ ଡେ ଉପଲକ୍ଷେ ଆମେ ଆଜି କଥାବାର୍ତ୍ତା ହେଉଛି ଆପଣ ମୋ ସହିତ ସେୟାର କରୁଛନ୍ତି ରବିବାରର ଏହି ସକାଳକୁ ଆପଣ କେତେ ଏନ୍ଜୟ କରୁଛନ୍ତି ମୁଁ ଭାବୁଛି ଫୁଲ୍ ଏନ୍ଜୟ କରୁଥିବେ କିନ୍ତୁ ତା ସହିତ ଆପଣମାନେ ସେୟାର କରୁଛନ୍ତି ଯେ କେଉଁ ଗୀତ ଏମିତି ଅଛି ଆପଣଙ୍କ ଲାଇଫ୍ରେ ଯେଉଁ ଗୀତଟା ଆପଣଙ୍କ ମନକୁ ଭଲ କରିଦେଇପାରେ ଆପଣଙ୍କ ମନକୁ ଉତ୍ସାହିତ କରେ ପ୍ରେରଣା ଦିଏ ଯେତେବେଳେ ଆପଣଙ୍କ ମନ ଦୁଃଖରେ ଥାଏ ତେବେ ଆଉ ଗୋଟିଏ କଲ୍ ଆସିଯାଇଛି ବର୍ତ୍ତମାନ କଲ୍ଟି ନେଇଯିବା ହ୍ୟାଲୋ
1: ଦିଦି ନମସ୍କାର ମୁଁ ଭୁବନେଶ୍ୱର ସାଲିଆ ସାହିରୁ କହୁଛି ପ୍ରକାଶ ଚନ୍ଦ୍ର ସାହୁ ଦିଦି ନମସ୍କାର
0: ନମସ୍କାର କେମିତି ଅଛନ୍ତି
1: ହଁ ଦିଦି ଭଲ ଅଛି କାଲି ଯୋଉ ପ୍ରୋଗ୍ରାମଟା ଦେଲେ କଲ୍ ଲାଗିଲାନି ଆଉ ଭଲ ପ୍ରୋଗ୍ରାମଟା କାଲି ଦେଇଥିଲେ ଆଉ
0: ଆଜି କଣ ଖରାପ ଅଛି
1: ନା ଆଜି ବହୁତ ଭଲ ଦେଇଛନ୍ତି ଦିଦି
0: ତାହେଲେ କୁହନ୍ତୁ କୋଉ ଗୀତ ଏମିତି ଅଛି ଯୋଉଟା ଆପଣଙ୍କ ମନ ଖରାପ ଥିବା ଟାଇମରେ ଆପଣ ଶୁଣନ୍ତି
1: ହଁ ଗୀତ ହଉଛି ଆମର ଆମ ଝିଅ ସକାଳୁ ଗାଧେଇ ସାରିକି ମତେ ନମସ୍କାର କରିସାରିଲାନି ସିଏ ମତେ ତାର ସାଢେ ଆଠଟାରୁ ପିଲାଙ୍କ ଟ୍ୟୁସନ ହବ ପିଲାଙ୍କୁ ପାଠ ପଢେଇବେ ପାଠ ପଢେଇ ସାରିକି ଯାହା ଭଲ ମନ୍ଦ ପିଲାଙ୍କୁ ସିଏ ତ ଦେବେ ତାଙ୍କର ଟିଚର ବୁନିକି ଆଉ ମତେ ଗୋଟେ ମୋ ଝିଅକୁ ଧରିକି ମୁଁ ଯେମିତି ହାତ ଧରିକି ଗୀତ ଗାଉଥିନି ରୋତେ ରୋତେ ହସନାସିକୋ ହସତେ ହସିତେ
0: ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆଉ ସେୟାର କଲେ ମୁଁ ଭାବୁଛି ଗୋଟେ ଦିନ ପୂର୍ବରୁ ବି ଆମେ କଥା ହେଇଥିଲେ ଯେତେବେଳେ ଆପଣଙ୍କ ଫେଭରେଟ୍ ଗୀତ ବିଷୟରେ ମୁଁ ପଚାରିଥିଲି ଆପଣ ଏଇ ଗୀତଟି ହିଁ କହିଥିଲେ ତେଣୁ ଏଇ ଗୀତଟି ଆପଣଙ୍କୁ ବହୁତ ପ୍ରେରଣା ଦିଏ ବୋଲି ମୁଁ ବୁଝିଗଲି କାହିଁକି ନା ଆପଣଙ୍କ ମନକୁ ଏଇ ଗୀତଟି ଖୁସି କରିଦେଇପାରେ ଯେତେବେଳେ ବି ଆପଣ ଖୁସିରେ ଥାନ୍ତୁ ଦୁଃଖରେ ଥାନ୍ତୁ ସବୁବେଳେ ଏଇ ଗୀତ ହିଁ ଶୁଣୁଥିବେ ମତେ ଲାଗୁଛି କାହିଁକି ନା ବାରମ୍ବାର ଆପଣ ସେଇ ଗୀତର ନାଁ ହିଁ କହୁଛନ୍ତି ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆଉ ସେୟାର କଲେ ରହିଲି ନମସ୍କାର
1: ଆଜ୍ଞା
0: ତେବେ ଶ୍ରୋତା ବନ୍ଧୁ ଆପଣମାନେ ମଧ୍ୟ କଲ୍ କରନ୍ତୁ ଏବଂ ଆଉ ଗୋଟିଏ କଲ୍ ଆସିଯାଇଛି ବର୍ତ୍ତମାନ କଲ୍ଟି ନେଇଯିବା ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଶ୍ରୋତା ବନ୍ଧୁ ଆପଣମାନେ କଲ୍

0: କରନ୍ତୁ 06712303153 ନମ୍ବରରେ ଆଉ ମୋ ସହିତ ସେୟାର କରନ୍ତୁ କି ଏମିତି କୋଉ ଗୀତ ଅଛି ଯୋଉ ଗୀତଟି ଆପଣଙ୍କ ମନକୁ ସାନ୍ତ୍ୱନା ଦେଇପାରେ, ଆପଣଙ୍କ ମନକୁ ଖୁସି କରିଦେଇପାରେ ଯେତେବେଳେ ଆପଣଙ୍କ ମନ ଦୁଃଖୀ ଥାଏ। ଆଉ ଗୋଟେ କଲ୍ ଆସିଛି, କଲ୍ଟି ନେଇଯିବା ବର୍ତ୍ତମାନ। ହ୍ୟାଲୋ,
1: ଉପରବାଲା ଜବ ପରୀକ୍ଷା ଲେତା ହେ ହାଲତ ବଦଲ ଦେତା ହେ ଆର ଜବ ସାଥ ଦେତା ହେ ତୋ କିସ୍ମତ ବଦଲ ଦେତା ହେ। ଶୁଭ ସକାଳ, ନମସ୍କାର ଆଜ୍ଞା।
0: ନମସ୍କାର, କିଏ କହୁଥିଲେ?
1: ଅଶାନ୍ତ କହୁଥିଲି, ରାଜଧାନୀ କଟକରୁ।
0: କୋଉ ଗୀତ ବିଷୟରେ ଆଜି କହିବେ କୁହନ୍ତୁ।
1: ଆଧ୍ୟାତ୍ମିକ ଭଜନ, ଆର ଆଧ୍ୟାତ୍ମିକ ଭଜନ ମୁଁ ଶୁଣିଲେ ମୋର ମାନେ ପୁରା ମୁଡ୍ ହିଁ ଗୋଟେ କଣ୍ଟ୍ରୋଲକୁ ଆସିଯାଏ। ସବୁ ପ୍ରକାର ଆଧ୍ୟାତ୍ମିକ ଭଜନ, ହିନ୍ଦୀ ହଉ ଓଡ଼ିଆ ହଉ, ଆଉ ଖାସ କରିକି ମହାପ୍ରଭୁଙ୍କର ସେ ଯୋଉ ଭଜନରେ ଯେମିତି ହାତ ନାହିଁ ଗୋଡ ନାହିଁ, ଯେ ଲୋକମାନେ ପୁଣି ପାଗଳ ଯେ ହାତ ନାହିଁ ତ ଯାଇପାରିବନି, ଗୋଡ ନାହିଁ ତ ପହଞ୍ଚି ପାରିବନି, କିନ୍ତୁ ସେ ଯୋଉ ଭାବନାରେ ଯୋଉ ସତ୍ୟତା ସୁନ୍ଦରତା ଆଉ ପବିତ୍ରତା ଯାହାର ଥିବ ଆଉ ତାଙ୍କୁ ଡାକିବ ଏବଂ ସେ ପ୍ରତି ମୁହୂର୍ତ୍ତରେ ଆମ ପାଖରେ ଅଛନ୍ତି, ତ ପ୍ରତ୍ୟେକ ଆଧ୍ୟାତ୍ମିକ ଭଜନ ହିଁ ମୋର ନିଶ୍ୱାସ ପ୍ରଶ୍ୱାସରେ ମୁଁ ଯୋଉଠି ବି ଯାଉଥାଏ, ଯଦି କୋଉଠି ବି ଭଜନ ବାଜୁଥାଏ ତ ମୁଁ ଯେମିତି ହେଲେ ମୁଁ ବ୍ରେକ୍ ହେଇଯାଏ ସେଇଠି 2 ମିନିଟ ପାଇଁକା। ଇଏ ହଉଛି ବାସ୍ତବତା।
0: ଆଚ୍ଛା, ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆଉ ସେୟାର କଲେ, ରହିଲି। ନମସ୍କାର।
1: ନମସ୍କାର।
0: ଆପଣଙ୍କ ମନର କଥା ଆଜି ଆପଣମାନେ ସେୟାର କରୁଛନ୍ତି ମୋ ସହିତ, ଆଉ ଏମିତି କିଛି ଗୀତ ବିଷୟରେ ବି ସେୟାର କରୁଛନ୍ତି ଯେଉଁ ଗୀତ ସବୁ ଆପଣଙ୍କ ମନକୁ ଖୁସି ଦେଇପାରେ ବା ଆପଣଙ୍କୁ ସାନ୍ତ୍ୱନା ଦେଇପାରେ ଯୋଉ ସମୟରେ ଆପଣ ଦୁଃଖୀ ଥାନ୍ତି। ଆଉ ଗୋଟେ କଲ୍ ଆସିଛି, କଲ୍ଟି ନେଇଯିବା ବର୍ତ୍ତମାନ। ହ୍ୟାଲୋ।
2: ହ୍ୟାଲୋ ଦିଦି, ନମସ୍କାର।
0: ନମସ୍କାର, ସାଇ କହୁଛ ବୋଧେ? ସାଇ, କୋଉ ଗୀତ ବିଷୟରେ କହିବ?
2: ସେମିତି ମୁଁ ତ ଯେତେବେଳେ ମୋ ମନ ଦୁଃଖ ଥାଏ ମୁଁ ମହମ୍ମଦ ଅଜିତଙ୍କର ଗୋଟେ ଗୀତ ଶୁଣେ, ସବୁବେଳେ ସେଇଟା ମୁଁ ଶୁଣେ, ମୁଁ ସେଇଟା ଗାଇକିରି କହିଦଉଛି। ମୋର ଲୋଡ଼ା ନାହିଁ ହୀରା ମୋତି, ମୋର ଲୋଡ଼ା ନାହିଁ ହୀରା ମୋତି, ଲୋଡ଼ା ନାହିଁ ଘୋଡ଼ା ହାତୀ, ମିଳୁଥାଉ ମୋତେ ଦିଓଳି ଦି ମୁଠା ଭାତ, ହେ ନାଥ ଜଗନ୍ନାଥ, ହେ ନାଥ ଜଗନ୍ନାଥ, ମୋର ତୁଣ୍ଡି ଥାଉ ତମ ଗୀତ, ମୋର ତୁଣ୍ଡି ଥାଉ ତମ ଗୀତ।
0: ସାଇ, ବହୁତ ବହୁତ ଧନ୍ୟବାଦ କଲ୍ କଲ ସେୟାର କଲ କି ତମକୁ ଏଇ ଗୀତଟି ଏତେ ଭଲ ଲାଗେ। ରହିଲି। ନମସ୍କାର।
2: ଧନ୍ୟବାଦ ଦିଦି, ରହିଲି। ନମସ୍କାର।

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କୋୟଲ ଆପଣମାନଙ୍କ ସାଥିରେ ଅଛି ଆଉ ଆଜି ହେଉଛି ୱାର୍ଲଡ ମ୍ୟୁଜିକ୍ ଡେ ଆଉ ଏହି ଦିନ ଉପଲକ୍ଷେ ଏହି ଦିବସ ଉପଲକ୍ଷେ ଆମେ କଥା ହେଉଛେ ଆପଣଙ୍କ ମନକୁ ଖରାପ ଥିବା ସମୟରେ କେଉଁ ଗୀତଟି କେଉଁ ସଙ୍ଗୀତଟି ଠିକ୍ କରିଦେଇପାରେ ସେଇ ଗୀତଟିର ନାଁ କ'ଣ ଆଉ ଗୋଟେ କଲ୍ ଆସିଯାଇଛି ବର୍ତ୍ତମାନ ଦେଖିବା କିଏ କଲ୍ କରିଛନ୍ତି ହ୍ୟାଲୋ
1: ନମସ୍କାର ଜୟ ଜଗନ୍ନାଥ
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଥିଲେ
1: ମୁଁ ସୋମନାଥ ସାହୁ କହୁଥିଲି ଜିଗରଣ ପଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ମ୍ୟାମ୍
0: ଆଚ୍ଛା କଣ କହିବେ କୋଉ ଗୀତ ବିଷୟରେ କହିବେ
1: ମତେ ଗୋଟେ ଗୀତ ବହୁତ ଭଲ ଲାଗେ ଅକ୍ଷୟ ମହାନ୍ତିଙ୍କର ତୋ ବିନା ଲାଗେ ନା ଭଲ କିଛି ଏ ଗୀତ ମୋର ଯେତେବେଳେ ମନ ଦୁଃଖ ଥିଲେ ବି ଯାହା ବି ଥାଉ ନା କାହିଁକି ଏ ଗୀତ ବୁଲିଦେଲେ ମୋ ମନ ପୁରା ଖୁସି ହେଇଯାଏ ମୁଁ ଆଗକୁ ଇନ୍ସପାୟର ହୁଏ କାମ କରିବା ପାଇଁ ମ୍ୟାମ୍
0: ବଢିଆ କଥା ତ ଆଜି ଆପଣଙ୍କ ପିଲାମାନଙ୍କର ସବୁ ଏକ୍ସାମ ଅଛି
1: ହଁ ନିଟ୍ ଏକ୍ସାମ ଅଛି ରିଟେଷ୍ଟ ସେଥିପାଇଁ ମୋ ପିଲାମାନଙ୍କୁ ସବୁ ରହିବ ଶୁଭେଚ୍ଛା ଆଉ ଆନ୍ତର୍ଜାତିକ ବିଶ୍ୱ ଯୋଗ ଦିବସ ତାପରେ ପିତାଙ୍କ ଉପରେ ଦିବସ ତାପରେ ଆପଣ ସବୁ କଥା କହିଛନ୍ତି ମୋତେ ବହୁତ ଖୁସି ଲାଗୁଛି ଯାହା ହଉ ଏତେ ମାନେ ହୃଦୟକୁ ମାନେ ସ୍ୱାଗତ ଜଣେଇବା ଭଳିଆ ଟପିକ ରଖୁଛି ଆମେ ମନର କଥା କହିପାରୁଛୁ ମୁଁ ପିଲାଙ୍କୁ ପଢଉଥିଲି ଯେତେବେଳେ ମନ ଟିକେ ପଢେଇକି ଜାମ୍ ହେଇଯାଏ ମୁଁ ଏଇ ଗୀତ ବୋଲିକି ଦୁଃଖରୁ ସୁଖକୁ କନଭର୍ଟ ହୁଏ କେବେ ଦୁଃଖ ତ କରେ ନା କିନ୍ତୁ ଯାହା ଆପଣ ସେଇଭଳିଆ ଟପିକ ରଖିପାରୁଛନ୍ତି ଆପଣ ଅନ୍ତରର ଗଭୀରତମ ପ୍ରଦେଶରୁ ହୃଦୟରୁ ଆପଣଙ୍କୁ ଅଭିନନ୍ଦନ ମ୍ୟାମ୍
0: ବହୁତ ବହୁତ ଧନ୍ୟବାଦ ଏତେ ସୁନ୍ଦର ସୁନ୍ଦର ଶବ୍ଦ କହିଦେଲେ ମୁଁ
1: ଜୟ
0: ଜଗନ୍ନାଥ ନମସ୍କାର ରହିଲି ଶ୍ରୋତା ବନ୍ଧୁ ଆପଣମାନେ ବି କଲ୍ କରିପାରିବେ 0671230353 ନମ୍ବରରେ ଆଉ ମୋ ସହିତ ସେୟାର କରିପାରିବେ ଆପଣଙ୍କ ମନକୁ ଭଲ କରିଦିଏ କୋଉ ଗୀତଟି କୋଉ ଗୀତ ଶୁଣିଲା ପରେ ଆପଣଙ୍କ ଦୁଃଖୀ ମନ ଖୁସି ହେଇଯାଏ ବା ଆପଣଙ୍କୁ ଟିକେ ରିଲାକ୍ସ ଲାଗେ ତ ବର୍ତ୍ତମାନ ଆଉ ଗୋଟିଏ କଲ୍ ଆସିଛି କଲ୍ଟି ନେଇଯିବା ହ୍ୟାଲୋ
2: ହ୍ୟାଲୋ ନମସ୍କାର
0: ନମସ୍କାର କିଏ କହୁଥିଲେ
2: ଭଲ ଲାଗେ ବାପା ଯେତେବେଳେ ଡିଫେନ୍ସ ଲାଇନ୍ ଥିରେ ବାହାରେ ଡ୍ୟୁଟି କରନ୍ତି ବର୍ଷକୁ ଥରେ ଘରକୁ ଆସନ୍ତି ଛୁଟି ନେଇକି ବୋଉ ଏଠି ଇନଲାଇନ୍ ଲେଟର ଲେଖି 7 ଦିନ ସେଠି ପହଞ୍ଚେ ପୁଣି ବାପା ରିପ୍ଲାଏ ଦିଅନ୍ତି 7-8 ଦିନ ପୁଣି ଏଠି ଆସି ପହଞ୍ଚେ ମୁଁ ହଷ୍ଟେଲରେ ରହୁଥିଲି ବାପା ମୋ ପାଇଁ ଲେଟର ଲେଖୁଥିଲେ ମୁଁ ରଖିଛନ୍ତି ଆସି 7-8 ଦିନରେ ପୁଣି ଲେଟର ମୁଁ ବାପା କହିଲେ 7-8 ଦିନରେ
0: ମୋ
2: ବାପା ସେ ଗୀତ ବର୍ଡର ପିକ୍ଚର ସବୁ ଗୀତ ଭଲ ଲାଗେ
0: କିନ୍ତୁ
2: ସନ୍ଦେଶ ହାତ ଗୀତ ଭଲ ଲାଗେ ଯେହେତୁ
0: ମୁଁ ବୁଝିପାରୁଛି ଆପଣଙ୍କର ଇମୋସନ ର କନେକ୍ସନ ଅଛି ତା ସହିତ ସେ ଗୀତ ସହିତ ବହୁତ ହି ସୁନ୍ଦର ସ୍ଟୋରି ଆଜି ଆପଣ କହିଲେ ଗୀତକୁ ନେଇକି ବି ଆମ ଜୀବନର କିଛି

0: ସେ ସିଚୁଏସନ୍ ସହିତ ମ୍ୟାଚ୍ ହେଇଯାଏ ତ ବେଳେ ବେଳେ ଆମ ସିଚୁଏସନ୍ର ମାନେ ଆମ ଜୀବନର କିଛି କାହାଣୀ ବି କହିଦିଏ ଗୀତ ବେଳେ ବେଳେ ଆଉ ସେଟା ଆପଣଙ୍କ ସାଙ୍ଗରେ ଘଟିଛି। ବହୁତ ଧନ୍ୟବାଦ ଆପଣ କଲ୍ କରିକି ସେୟାର କରିଥିବାରୁ। ରହିଲି, ନମସ୍କାର। ସତରେ ଗୀତକୁ ଛାଡ଼ିକି ଆମେ ନିଜ ଜୀବନର କଳ୍ପନା ବି କରିପାରିବାନି। ଗୀତ ଆଉ ସଙ୍ଗୀତ ଆମ ଜୀବନର ସାଥୀ ପରି, ଆଉ ଆମ ଜୀବନରେ ଏମିତି ବହୁତ କିଛି କାହାଣୀ ଅଛି, ଆମ ଜୀବନରେ ଏମିତି ବହୁତ କିଛି ପରିସ୍ଥିତି ଅଛି ଯାହା ଗୀତ ବହୁତ ସୁନ୍ଦର ଭାବରେ ଭାଷାରେ ଆମ ପାଖରେ ପହଞ୍ଚାଇ ପାରେ, ଆମ ମନକୁ ବୁଝେଇ ପାରେ। ସେଇଥିପାଇଁ ତ ଆମେ ଗୀତ ଆଉ ସଙ୍ଗୀତକୁ ଏତେ ଭଲ ପାଉ। ଆଉ ଗୋଟିଏ କଲ୍ ଆସିଯାଇଛି, ବର୍ତ୍ତମାନ କଲ୍ଟି ନେଇଯିବା। ହ୍ୟାଲୋ।
1: ହ୍ୟାଲୋ ମ୍ୟାଡମ୍, ନମସ୍କାର।
0: ନମସ୍କାର, କିଏ କହୁଥିଲେ?
1: ମୁଁ ରମେଶ କହୁଥିଲି, ଅକୁମା ଭାବରୁ ଢେଙ୍କାନାଳରୁ।
0: କୋଉ ଗୀତ ବିଷୟରେ କହିବେ ଆଜି
1: ମ୍ୟାଡମ୍? ଗୋଟେ ଗୀତ ଥିଲା ଉଲ୍କାର, ଅଭିମାନିନୀ ଅମାନିଆ ଦେଉ ନାଚି ନାଚି ନାଚି ଯାଏ ହରାଇ ତନୁ ମନେ। ଏଇଟା ମ୍ୟାଡମ୍ ଯେତେ ମନ ଦୁଃଖ ଥାଏ ଏ ଗୀତଟା ମୋତେ ଶୁଣିଦେଲେ ମତେ ବହୁତ ବଢିଆ ଲାଗେ। ଏମିତି ତ ବହୁତ ଗୀତ ଅଛି କିନ୍ତୁ ଏଇ ଗୀତଟା ମତେ ଗୁଣଗୁଣ ଭଲ ଲାଗେ।
0: ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆଉ ସେୟାର କଲେ। ରହିଲେ, ନମସ୍କାର।

ମ୍ୟୁଜିକାଲି ୟୋର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ ସ୍ୱାଗତ କରୁଛି ଆପଣମାନଙ୍କୁ ମୁଁ ଆପଣଙ୍କ କୋୟାର ଶ୍ରୋତାବନ୍ଧୁ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସମୟ ସକାଳ 10:00 ହୋଇସାରିଛି ଆପଣମାନଙ୍କ ଫେଭରେଟ୍ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ଆରମ୍ଭ କରିଦେବା ତେବେ ରେନ୍ବୋ ଏସ୍ଏମ୍ଏସ୍ରେ ଆଜି ଆପଣମାନେ ଶୁଣିପାରିବେ ନିଜ ମନପସନ୍ଦର ଗୀତ ଆଜି ହେଉଛି ୱାର୍ଲ୍ଡ ମ୍ୟୁଜିକ୍ ଡେ ସୋ ଆପଣଙ୍କ ଫେଭରେଟ୍ ଗୀତ ଆପଣ କାହାକୁ ଡେଡିକେଟ୍ ମଧ୍ୟ କରିପାରିବେ ନିଜ ଫେଭରେଟ୍ ଗୀତ ଶୁଣିବା ପାଇଁ ମୋତେ ମେସେଜ୍ ମଧ୍ୟ କରିପାରିବେ ତ ମେସେଜ୍ କେମିତି କରିବେ କହିଦେଉଛି ନିଜ ମୋବାଇଲ୍ର ମେସେଜ୍ ବକ୍ସକୁ ଯିବେ କ୍ୟାପିଟାଲ୍ ଲେଟର୍ରେ ଲେଖିବେ ଏଫ୍ଏମ୍ଆର୍ସି ସ୍ପେସ୍ ଦେଇ ଫିଲ୍ମ ବା ଆଲବମ୍ର ନାଁ ଲେଖିବେ ସ୍ପେସ୍ ଦେଇ ଗୀତର ନାଁ ଲେଖିବେ ଆଉ ପଠାଇଦେବେ ଆମ ନମ୍ବର 09495963210 କୁ ହ୍ୱାଟ୍ସଆପ୍ ନମ୍ଘର ମଧ୍ୟ ଅଛି ଯାହା ମାଧ୍ୟମରେ ଆପଣ ମୋ ପାଖକୁ ମେସେଜ୍ କରିପାରିବେ 8895254200 ହେଉଛି ହ୍ୱାଟ୍ସଆପ୍ ନମ୍ଘର

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କୋୟଲ ଆପଣମାନଙ୍କ ସାଥିରେ ଅଛି ଆଉ ରେନ୍ବୋ ଏସ୍ଏମ୍ଏସ୍ ପ୍ରୋଗ୍ରାମ୍ରେ ବର୍ତ୍ତମାନ ଆଜିର ଫାର୍ଷ୍ଟ ମେସେଜ୍ଟି ଆସିଯାଇଛି ରେମୁଣ୍ଡାରୁ ଆୟୁଷ ସତ୍ୟଭାମା ଆଉ ଲିଙ୍ଗରାଜ ମେହର ଶୁଣିବା ପାଇଁ ଚାହିଁଛନ୍ତି ହିରୋ ଚଳଚ୍ଚିତ୍ରରୁ ଲମ୍ବି ଜୁଦାଇ ଯେଉଁମାନେ ଏପର୍ଯ୍ୟନ୍ତ ମେସେଜ୍ କରିନାହାନ୍ତି ହ୍ୱାଟ୍ସଆପ୍ରେ ମେସେଜ୍ କରିପାରିବେ 8895254200 ନମ୍ଘରରେ

ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମରେ ଆଜିର ପରବର୍ତ୍ତୀ ମେସେଜ୍ଟି ବର୍ତ୍ତମାନ ଅଛି ମୋ ପାଖରେ। ଗୁଡ୍ ମର୍ଣ୍ଣିଂ ମ୍ୟାଡାମ୍, ଏହି ମେସେଜ୍ଟିକୁ ଲେଖୁଛନ୍ତି ଚନ୍ଦ୍ରକାନ୍ତ କୋଶଳ ଗଡ଼ମା ଜଗତସିଂହପୁରରୁ। ଡେଡିକେଟ୍ କରିଛନ୍ତି ତାଙ୍କ ସ୍ୱିଟ୍ ୱାଇଫ୍ ସୁମିତ୍ରା ଆଚାର୍ଯ୍ୟଙ୍କ ପାଇଁ ଚାଲିରେ ତୋର ପଦ୍ମ ଫୁଟେ। ସକଳ ତୀର୍ଥ ତୋ ଚରଣ ଓଡ଼ିଆ ଚଳଚ୍ଚିତ୍ରରୁ ଏହି ଗୀତଟିକୁ ମୁଁ ନିଶ୍ଚୟ ଆପଣଙ୍କ ପାଇଁ ଆଉ ଆପଣଙ୍କ ୱାଇଫ୍ଙ୍କ ପାଇଁ ପ୍ଲେ କରିଦେଉଛି। ପରେ ପରେ ଆପଣମାନେ ଶୁଣିପାରିବେ ଆଉ ଗୋଟିଏ ସୁନ୍ଦର ଗୀତ, ଯାହାକୁ ଶୁଣିବା ପାଇଁ ମେସେଜ୍ କରିଛନ୍ତି ହେମନ୍ତ ଚାନ୍ଦ ମାଣିଆବନ୍ଧ ସୁନିଆ ପାଟନା ବଡମ୍ବାରୁ। ଶୁଣିବା ପାଇଁ ଚାହିଁଛନ୍ତି ଦିଲ୍ ସେ ଚଳଚ୍ଚିତ୍ରରୁ ଏ ଅଜନବୀ ତୁ ଭି କଭି। ଆପଣଙ୍କ ପସନ୍ଦର ଏହି ସୁନ୍ଦର ସୁନ୍ଦର ଗୀତ ସହିତ ଆଜି ପାଇଁ କହିଲେ ଏଠି ବିଦାୟ ନେଉଛି। ମୋ ପରେ ପରେ ଆସୁଛନ୍ତି ଆଉ ଜଣେ ସାଥି ଯିଏ ଆପଣଙ୍କ ସହିତ ପୁରା ଦିନ କାଟିବେ। ତ ଆଜି ରବିବାରକୁ ଏନ୍ଜୟ କରନ୍ତୁ। ୱାନ୍ସ ଏଗେନ୍ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଆପଣମାନଙ୍କୁ। ବାସ୍ ହସୁଥାନ୍ତୁ ଆଉ ସୁସ୍ଥ ରୁହନ୍ତୁ। ରହିଲି, ନମସ୍କାର।

ହାଇ ନମସ୍କାର ଗୁଡ୍ ଆଫ୍ଟରନୁନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ସମସ୍ତଙ୍କୁ ପ୍ରଥମେ ତ ହ୍ୟାପି ୱାଲା ସନ୍ଡେ ସୋ ଏଇ ୱିକେଣ୍ଡ ଆସିଗଲେ ସମସ୍ତଙ୍କ ମାଇଣ୍ଡ ହେଇଯାଏ ଫ୍ରେଶ କାହିଁକି ନା ହୋଲ୍ ୱିକ୍ର ହସଲ ପରେ ଆଜି ଗୋଟେ ଦିନ ମିଳିଯାଇଥାଏ ନିଜ ପାଇଁ ନିଜ ସହିତ ବିତେଇବା ପାଇଁ ଏନ୍ଜୟ କରିବା ପାଇଁ ଆଣ୍ଡ ନିଜକୁ ରିଚାର୍ଜ କରିବା ପାଇଁ ସୋ ଆଣ୍ଡ ଆପଣଙ୍କର ଏଇ ମିଡ୍ ଆଫ୍ଟରନୁନ୍କୁ ପୁରା ବନେଇବା ପାଇଁ ଏନର୍ଜେଟିକ ବନେଇବା ପାଇଁ ସୁଭି ଆପଣଙ୍କ ସହିତ ଯୋଡ଼ି ହେଇଯାଇଛି ଅନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ସୋ ଷ୍ଟୁଡିଓ ଘଡ଼ିରେ ବାଜି ସାରିଛି ମଧ୍ୟାହ୍ନ 12 ସୋ ହେଇସାରିଛି ଆଫ୍ଟରନୁନ୍ ଆଣ୍ଡ ସୋ ମଧ୍ୟ ସ୍ଟାର୍ଟ ହେଇସାରିଛି ଗୀତରେ ମିତରେ ସୋ କିଛି କଥା କିଛି ଗୀତ ନେଇ ଆପଣଙ୍କ ପାଖରେ ପହଞ୍ଚି ଯାଇଛି ସୁଭି ସୋ ଫ୍ରେଣ୍ଡସ୍ ଏଇ ସନ୍ଡେ ଆମ ୱିକେଣ୍ଡ ହିସାବରେ କେବେଠୁ ବହୁତ ସାରା ଇମ୍ପୋର୍ଟାଣ୍ଟ କାମ କରିଆସିଛି କାହିଁକି ନା ଆଜି ଗୋଟେ ଦିନ ଆମର ପର୍ସନାଲ କାମ ପାଇଁ ଟାଇମ୍ ଥାଏ ସୋ ଆଜି ଗୋଟେ ଦିନ ହିଁ ଆମେ ପର୍ସନାଲ କାମ କରିଥାଉ ବଟ୍ କେବେ ଆପଣଙ୍କ ମାଇଣ୍ଡରେ କ୍ୱେଶ୍ଚିନ୍ ଆସିଛି କି ସନ୍ଡେ କୋ ସନ୍ଡେ ବନା ତ କ'ଣ ହେ ଅର୍ ସନ୍ଡେ ହିଁ କ୍ୟୁ ରବିବାର ହିଁ କାହିଁକି ଛୁଟି ହେଲା ସପ୍ତାହ ଭିତରେ ଏତେ ସାରା ବାର ଥାଉଥାଉ ସୋ ଫ୍ରେଣ୍ଡସ୍ ଏଇ ସବୁ କ୍ୱେଶ୍ଚିନ୍ ଆନ୍ସର ନେଇ ଆଜି ସୁଭି ଆପଣଙ୍କ ସହିତ ଏଇ ୱାର୍ମ ସନ୍ଡେ ର ଆଫ୍ଟରନୁନ୍ ଯୋଡ଼ି ହେଇଯାଇଛି ଆଣ୍ଡ ଆପଣମାନେ ମଧ୍ୟ ଯୋଡ଼ି ଯାଆନ୍ତୁ ଆମ ସହିତ ବହୁତ ମାତ୍ରାରେ ଆଣ୍ଡ ଏନ୍ଜୟ କରନ୍ତୁ କିଛି ମ୍ୟୁଜିକ୍ କିଛି ଗସିପ୍ ଆଣ୍ଡ ସେୟାର କରନ୍ତୁ ଆପଣଙ୍କର ବି ଥଟ୍ ଆମ ସହିତ ଆଣ୍ଡ ଏଇ ସିଲସିଲା ଜାରି କରିବା ଷ୍ଟାର୍ଟ କରିବା ଗୋଟେ ବହୁତ ହି ଖାସ୍ ବ୍ୟୁଟିଫୁଲ୍ ସା ମ୍ୟୁଜିକାଲ ଟ୍ରାକ୍ ଯାହାକୁ ଆୱାଜ ଦେଇଛନ୍ତି ଲିଜେଣ୍ଡାରୀ ସିଙ୍ଗର ସୋନୁ ନିଗମ ଆଣ୍ଡ ତାପରେ ପୁଣି ମୁଁ ଆପଣଙ୍କୁ ସେଇ କ୍ୱେଶ୍ଚିନ୍ ର ଆନ୍ସର ଦେବାକୁ ବାପସ ଆସିଯିବି କି ସନ୍ଡେ କୋ ସନ୍ଡେ ବନାତା କ'ଣ ହେ ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କିଛି କଥା କିଛି ଗୀତ

ଆଣ୍ଡ ଏଇ ସଣ୍ଡେ ଆଜି ବି ଆମ ଲାଇଫ୍ରେ ଗୋଟେ ବହୁତ ହି ଇମ୍ପୋର୍ଟାଣ୍ଟ ଡେ ହେଇକି ରହିଛି, କାରଣ ଆମେ ବହୁତ କାମ ସେଦିନକୁ ବି ପେଣ୍ଡିଂ ପକେଇ ଦେଇଥାଉ କି ସଣ୍ଡେ ଆସିଲେ ହିଁ ଆମେ କରିବା, କାହିଁକି ନା ଆମେ ବହୁତ ରିଲାକ୍ସ ରହିଥାଉ, କୌଣସି କାମର ଜଲ୍ଦି ନଥାଏ, ଟିକେ ବିଶ୍ରାମ ନେଉ, ଟିକେ ଲେଟ୍ରେ ଉଠୁ ଆଣ୍ଡ ନିଜକୁ ରିଫ୍ରେଶ କରିବା ପାଇଁ ମଧ୍ୟ ବହୁତ ହି ସମୟ ନେଇଥାଉ ଆଣ୍ଡ ସେଲ୍ଫ କେୟାର ବି କରିଥାଉ। ଆଣ୍ଡ ଆପଣଙ୍କର ସଣ୍ଡେକୁ ଆହୁରି ଫନ୍ ଡେ ବନେଇବା ପାଇଁ ହିଁ ଆପଣଙ୍କ ସହିତ ଅଛି ଆପଣଙ୍କର ଫେଭରେଟ୍ ମ୍ୟୁଜିକାଲ ଏଫ୍ଏମ୍ ଷ୍ଟେସନ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆପଣଙ୍କ ପାଖରେ ପହଞ୍ଚୁଛି ଚକୋଲେଟ୍ ବୟ ବାବୁସାନଙ୍କ ଆବାଜରେ ଆଉ ଗୋଟେ ବହୁତ ହି ବ୍ୟୁଟିଫୁଲ୍ ସା ଟ୍ରାକ୍, ଷ୍ଟେ ଟ୍ୟୁନ୍ ଦିଲ୍ ସେ ଦିଲ୍ ତକ୍।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ସୋ ଚାଲିଛି କିଛି କଥା କିଛି ଗୀତ ଆଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୁଭି ଅଛି ଆପଣଙ୍କ ସହିତ ଏଇ ୱାର୍ମ ଆଫ୍ଟରନୁନ୍ରେ। ଫ୍ରେଣ୍ଡସ୍, ଏଇ ସଣ୍ଡେ ଆମ ପାଇଁ ଯେତିକି ରିଲାକ୍ସିଂ, ଆମ ଭାରତରେ ଏଇ ରବିବାରକୁ ଛୁଟି ଘୋଷଣା ହେବାର ସେତିକି ଗୋଟେ ଷ୍ଟ୍ରଗଲିଂ ହିଷ୍ଟ୍ରି ରହିଛି। ଯେତେବେଳେ ଇଂରେଜମାନେ ଆମକୁ ଶାସନ କରୁଥିଲେ ସେତେବେଳେ ଲେବର ମାନେ ହୋଲ୍ ୱିକ୍ କାମ କରୁଥିଲେ, ନିଜକୁ ବହୁତ ହି ପରିଶ୍ରମ କରୁଥିଲେ, ନିଜର ଜମା ବି ବିଶ୍ରାମ ନଥିଲା, ଯୋଉଟାକି ସେମାନଙ୍କ ପାଇଁ ବହୁତ ହି କଷ୍ଟଦାୟକ ଥିଲା। ସମାଜ ସଂସ୍କାରକ ନାରାୟଣ ମେଘାଜୀ ଲୋଖାଣ୍ଡେ ଏଥିପାଇଁ ବହୁତ ସଂଗ୍ରାମ କରିଥିଲେ ଏଣ୍ଡ ତାଙ୍କର ହିଁ ନିରନ୍ତର ପ୍ରୟାସ ପରେ ବ୍ରିଟିଶ ସରକାର ନିୟମ ପରିବର୍ତ୍ତନ କଲେ। 1980 ମସିହା ଜୁନ୍ 10 ତାରିଖ ଠାରୁ ରବିବାରକୁ ଦେଶରେ ଛୁଟି ବୋଲି ଘୋଷଣା କରାଗଲା। ନିହାତି ଭାବରେ ଆମେ ସମସ୍ତେ ନାରାୟଣ ମେଘାଜୀ ଲୋଖାଣ୍ଡେଙ୍କ ପାଖରେ କୃତଜ୍ଞ, ଗ୍ରେଟଫୁଲ, କାହିଁକିନା ତାଙ୍କ ଯୋଗୁଁ ହିଁ ଆଜି ଆମେ ଏଇ ସଣ୍ଡେକୁ ଏଇଠି ବସି ମ୍ୟୁଜିକ୍ ସହିତ ଏଞ୍ଜୟ କରିପାରୁଛେ। ସୋ ଫ୍ରେଣ୍ଡସ୍, ସଣ୍ଡେକୁ ମନଭରି ଏଞ୍ଜୟ କରନ୍ତୁ, କାହିଁକିନା ଏଥିପାଇଁ କାହାକୁ ସଂଗ୍ରାମ କରିବାକୁ ପଡ଼ିଛି। କ'ଣ ଆପଣ ଏ କଥା ଜାଣିଥିଲେ କି? ସୋ ସଣ୍ଡେ ପାଇଁ ସମସ୍ତେ ଆମେ ତାଙ୍କ ପାଖରେ ଋଣୀ ଆଣ୍ଡ ସଣ୍ଡେକୁ ଆମେ ମନଭରି ଉପଭୋଗ କରିବା, ଏଞ୍ଜୟ କରିବା, କାହିଁକିନା ଏଇ ସଣ୍ଡେ ଗଲେ ପୁଣି ଗୋଟେ ହୋଲ୍ ୱିକ୍ ୱେଟ୍ କରିବାକୁ ପଡ଼ିବ ଆଉ ଗୋଟିଏ ସଣ୍ଡେ ପାଇଁ। ସୋ ସଣ୍ଡେକୁ ମନଭରି ଏଞ୍ଜୟ କରନ୍ତୁ ଆଣ୍ଡ ଶୁଣୁଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ସୁଝାଇଛି କିଛି କଥା କିଛି ଗୀତ ଆଂଶୁ ବି ଅଛି ଆପଣଙ୍କ ସହିତ ଟ୍ୟୁନ୍ କରିଛନ୍ତି ଆପଣଙ୍କର ଫେଭରେଟ୍ ମ୍ୟୁଜିକାଲ ଏଫ୍ଏମ୍ ଷ୍ଟେସନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଫ୍ରେଣ୍ଡସ୍ ଇଂଲିଶରେ ସଣ୍ଡେ ହେଉ କି ଓଡ଼ିଆରେ ରବିବାର ସବୁର ଅର୍ଥ ହେଉଛି ସୂର୍ଯ୍ୟଙ୍କର ଦିନ ଆଗକାଳରୁ ବି ଜୀବନର ମୁଖ୍ୟ ଉତ୍ସ ରୂପେ ସୂର୍ଯ୍ୟଙ୍କୁ ବିବେଚନା କରାଯାଉଥିଲା ଆମେ ଜାଣିଛେ ଆମେ ସୂର୍ଯ୍ୟଙ୍କୁ କହୁ ସକଳ ଶକ୍ତି

0: ଲୋକଙ୍କ ସରକାରଙ୍କ 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଲୋକଙ୍କ ବିଶ୍ୱାସରେ ଲେଖିଛି ଉନ୍ନତିର ନୂଆ ଇତିହାସ।
1: ସଶକ୍ତ ନାରୀ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ, ମା ଓ ଶିଶୁଙ୍କ ପୋଷଣ ସଶକ୍ତିକରଣ। ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ।
0: ସମୃଦ୍ଧ ଓଡ଼ିଶାର ଅନ୍ୟତମ ପରିଚୟ, ସବୁଠି କର୍ମସଂସ୍ଥାନ, ସବୁଠି ରୋଜଗାର। ବୁଣାକାର ଓ କାରିଗର ମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା। ସଡ଼କ ଓ ରେଳପଥ ଏବଂ ବନ୍ଦର ଭିତ୍ତିକ ବିକାଶ ଆଣିଛି ରୋଜଗାରର ନୂଆ ସୁଯୋଗ। ଗ୍ରାମୀଣ ରୋଜଗାରକୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା।
1: ବିକାଶର ଧାରା ଓଡ଼ିଶା ସାରା।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍। ସୋ ଛାଡ଼ିଥିଲା କିଛି କଥା କିଛି ଗୀତ ଆଣ୍ଡ ଆପଣଙ୍କ ସହିତ କଥା ହଉ ହଉ ଆପଣଙ୍କ ପାଖରେ ଗୀତ ପହଞ୍ଚଉ ପହଞ୍ଚଉ। କେତେବେଳେ ହିଁ ସମୟ ଇସାରା ଦେଲାଣି ଏଇ ଶୋ କୁ ଏଣ୍ଡ କରିବା ପାଇଁ, କାହିଁକି ନା ଆଗକୁ ଆପଣଙ୍କ ସହିତ ମଧ୍ୟ ଅଛି ଆହୁରି ଢେର ସାରା କଥାବାର୍ତ୍ତା। ସୋ ଫ୍ରେଣ୍ଡସ୍, ଆଜି ରହିଛି ଇଣ୍ଟରନ୍ୟାସନାଲ ୟୋଗା ଡେ। ସୋ ନିହାତି ଭାବରେ ଆଜି ସନ୍ଡେକୁ ୟୋଗା ଡେ ରହିଛି ଏବଂ ଏଇ ସନ୍ଡେ ହିଁ ଗୋଟେ ଭଲ ଷ୍ଟାର୍ଟ କରିବା ପାଇଁ ଗୋଟେ ଭଲ ଦିନ ହେଇଥାଏ। ସୋ ଫ୍ରେଣ୍ଡସ୍, ନିଜର ଶରୀରକୁ ନିଜର ମସ୍ତିଷ୍କକୁ ସୁସ୍ଥ ଏବଂ ଶାନ୍ତ ରଖିବା ପାଇଁ ୟୋଗା ଆମ ଲାଇଫ୍ରେ ନିହାତି ଜରୁରୀ। ସୋ ଏଇ ୟୋଗାର ଇମ୍ପୋର୍ଟାନ୍ସକୁ ବୁଝିବା ପାଇଁ ଏବଂ ଜାଣିବା ପାଇଁ ହିଁ ଆଜି ସେଲିବ୍ରେଟ କରାଯାଉଛି ହୋଲ ୱାର୍ଲ୍ଡରେ ଇଣ୍ଟରନ୍ୟାସନାଲ ୟୋଗା ଡେ। ସୋ ଫ୍ରେଣ୍ଡସ୍, ସୁବି ପୁଣି ଆପଣଙ୍କ ପାଖକୁ ଫେରିବ ଦିନ 1:10। ସୋ ଆଜି ଚର୍ଚ୍ଚାରେ ନେଇକି, ସୋ ଆପଣମାନେ ବି ଜାଣନ୍ତି ଆଜି ଚର୍ଚ୍ଚାରେ ଆପଣମାନେ ମୋ ସହିତ SMS ବା ହ୍ୱାଟ୍ସଆପ୍ ଜରିଆରେ ଯୋଡ଼ି ହୁଅନ୍ତି। ସୋ ଆଜି ଆପଣମାନଙ୍କ ପାଇଁ ବିଷୟ ରହିଛି ଆପଣଙ୍କ ଜୀବନରେ କେଉଁ ଯୋଗାସନ ଆପଣ ପସନ୍ଦ କରନ୍ତି କରିବା ପାଇଁ ଏବଂ ଏହା ଆପଣଙ୍କ ଲାଇଫ୍ରେ କ'ଣ ବେନିଫିଟ୍ ଦେଇଛି ସେ ବିଷୟରେ ଆମକୁ ନିହାତି ଭାବରେ SMS କରନ୍ତୁ। SMS କରିବା ପାଇଁ ଫୋନ୍ର SMS ବକ୍ସକୁ ଯାଇ ଟାଇପ୍ କରିଦିଅନ୍ତୁ FMRC ସ୍ପେସ୍ ଦେଇ ଲେଖିଦିଅନ୍ତୁ ଆପଣଙ୍କର ମେସେଜ୍, ମାନେ ଆପଣଙ୍କ ଲାଇଫ୍ରେ କେଉଁ ଯୋଗାସନକୁ ଆପଣ ପସନ୍ଦ କରନ୍ତି ଏବଂ ଏହା ଆପଣଙ୍କ ଲାଇଫ୍ରେ କ'ଣ ବେନିଫିଟ୍ ଦେଇଛି ସେ ବିଷୟରେ ଲେଖି ପଠାଇ ଦିଅନ୍ତୁ ନମ୍ବର 0949596310। ଆପଣ ଚାହିଁଲେ ଆମକୁ ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ। ଆମର ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ସୋ ଫ୍ରେଣ୍ଡସ୍, ଜଲ୍ଦି ଜଲ୍ଦି ଆପଣଙ୍କର SMS ଗୁଡ଼ିକ ପଠାଇ ଦିଅନ୍ତୁ। 1:10 ରହିଛି କାର୍ଯ୍ୟକ୍ରମ ଆଜି ଚର୍ଚ୍ଚାରେ, ଆଣ୍ଡ ଆଜି ଚର୍ଚ୍ଚାରେ ଆମେ କଥା ହେବା ଆପଣଙ୍କର ପସନ୍ଦର ଯୋଗାସନ ବିଷୟରେ। ସୋ ଏମିତି ହିଁ ଏଣ୍ଟରଟେନମେଣ୍ଟର ଖୋରାକ ପାଉଥାନ୍ତୁ ଆଣ୍ଡ ଯୋଡ଼ି ହେଇଥାନ୍ତୁ ଆମ ସହିତ, ମାନେ ଆପଣଙ୍କର ଫେଭରେଟ୍ ମ୍ୟୁଜିକାଲ FM ଷ୍ଟେସନ୍ ସହିତ 100.4 ଆକାଶବାଣୀ FM ରେନ୍ବୋ କାଟକ ଦିଲ୍ ସେ।

0: ଟନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: नमस्कार, आकाशवाणी समाचार के साथ मैं जागृति शर्मा। प्रधानमंत्री नरेंद्र मोदी ने आज कोलकाता में स्वदेश निर्मित भारतीय नौसेना के तीन पोत दुनागिरी संशोधक और अग्रय को राष्ट्र को समर्पित किया।

ওয়েলকাম ব্যাক ফ্রেন্ডস, টিউন করেছেন 100.4 আকাশ বাণী এফএম রেইনবো কাটাক দিল সে দিল তাক। স্টুডিও ঘড়ির সময় বর্তমান দিন গোটি বাজি 10 মিনিট এন্ড সো স্টার্ট হয়ে সারিছি আজ চর্চারে। সো ফ্রেন্ডস, আজ চর্চারে আমি চর্চা করিবা ইন্টারন্যাশনাল যোগা ডে উপলক্ষে। সো প্রথমে তো আপনার সমস্ত ইন্টারন্যাশনাল যোগা ডে র শুভেচ্ছা। ହଁ ଫ୍ରେଣ୍ଡସ୍, ଏଇ ଯୋଗାସନ ଆମ ଡେଲି ଲାଇଫକୁ ବୁଷ୍ଟ କରିଥାଏ। ଏଇ ଆମର ଯେଉଁ ବିଜି ସିଡ୍ୟୁଲ୍ ରହୁଛି ତା ଭିତରେ ଆମେ ଆମ ଶରୀରର ଯତ୍ନ ନେବା ଭୁଲି ଯାଉଛେ। ସୋ ପ୍ରତିଦିନ କିଛି ସମୟ କାଢ଼ି ଯୋଗ ଅଭ୍ୟାସ କରିବା ଆମ ଶରୀରକୁ ସୁସ୍ଥ ରଖିବା ସହିତ ଆମର ମାନସିକ ସନ୍ତୁଳନ ମଧ୍ୟ ବଜାୟ ରଖିଥାଏ। ସୋ ଫ୍ରେଣ୍ଡସ୍, ଆପଣଙ୍କ ଲାଇଫରେ ଆପଣଙ୍କର ପସନ୍ଦର କ'ଣ ରହିଛି ଯୋଗାସନ ଯାହା ଆପଣଙ୍କୁ ଡେ ଟୁ ଡେ ଲାଇଫରେ ବହୁତ ହି ହେଲ୍ପ କରିଛି ସେ ବିଷୟରେ ସେୟାର କରନ୍ତୁ ଆଜି ଚର୍ଚ୍ଚାରେ। ଯେମିତି ମୁଁ କହିବି, ମୋତେ ତ ଖାଇବା ପରେ ଏଇ ସାଧାରଣତଃ ଲଞ୍ଚ ସାରିବା ପରେ ବଜ୍ରାସନ କରିବାକୁ ଭଲ ଲାଗେ ଏବଂ ବଜ୍ରାସନ କରିବା ଦ୍ୱାରା ଆମର ମେଟାବଲିଜିମ୍ ମଧ୍ୟ ବୁଷ୍ଟ ହୋଇଥାଏ, ଯାହାକି କରିବା ଯେତିକି ସହଜ ହୋଇଥାଏ ମାତ୍ର 5 ମିନିଟ୍ର ବଜ୍ରାସନ ଆମର ହୋଲ୍ ଡେର ମେଟାବଲିଜିମ୍କୁ ବୁଷ୍ଟ କରିଥାଏ। ସୋ ଫ୍ରେଣ୍ଡସ୍, ଏମିତି କ'ଣ ରହିଛି ଆପଣଙ୍କର ଫେଭରେଟ୍ ଯୋଗାସନ ଯାହା ଆପଣଙ୍କୁ ଡେ ଟୁ ଡେ ଲାଇଫରେ ହେଲ୍ପ କରିଥାଏ ସେ ବିଷୟରେ ଫଟାଫଟ ଲେଖି ଦିଅନ୍ତୁ ଆମକୁ SMS କିମ୍ବା ହ୍ୱାଟ୍ସଆପ୍ ଜରିଆରେ। ସୋ SMS କରିବା ପାଇଁ ଫୋନ୍ ଉଠାନ୍ତୁ, SMS ବକ୍ସକୁ ଯାଆନ୍ତୁ, ଟାଇପ୍ କରିଦିଅନ୍ତୁ FMRC ସ୍ପେସ୍ ଦେଇ ଲେଖିଦିଅନ୍ତୁ ଆପଣଙ୍କର ମେସେଜ୍ଟି ଆଣ୍ଡ ପଠେଇ ଦିଅନ୍ତୁ ନମ୍ବର 09495963210 ଆଣ୍ଡ ଆଉ ଥରେ କହି ରଖୁଛି ନମ୍ବରଟି 09495963210। ଆପଣ ଚାହିଁଲେ ଆମକୁ ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ, ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ସୋ ଫଟାଫଟ କରିଦିଅନ୍ତୁ SMS ଆଣ୍ଡ ସେତେବେଳେ ଯାଏଁ ଆପଣଙ୍କ ପାଖରେ ପହଞ୍ଚେଇ ଦେଉଛି କିଛି ଖାସ ବ୍ୟୁଟିଫୁଲ ସମ୍ ମ୍ୟୁଜିକ୍। ଷ୍ଟେ ଟ୍ୟୁନ୍, ଷ୍ଟେ ଏନ୍ଜୟିଂ ଓନ୍ଲି ଆଣ୍ଡ ଓନ୍ଲି 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଷ୍ଟେ ଟ୍ୟୁନ୍ଡ।

ଟ୍ୟୁନ୍ କରିଛନ୍ତି ଆପଣଙ୍କର ଫେଭରେଟ୍ ଏଫ୍ଏମ୍ ଷ୍ଟେସନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲତା କନ୍ସୋ ଚାଲିଛି ଆଜି ଚର୍ଚ୍ଚାରେ। सो फ्रेंड्स आज रही इंटरनेशनल योगा डे। सो फ्रेंड्स आम देश भारत एटा बहुत ही गर्वर सहित मुझे आम देश भारत योगर उद्भव स्थल एंड आज सारा विश्व निजर स्वास्थ्य पाई पाळुछि इंटरनेशनल योगा डे। एंड आज चर्चा रे आमे कथा हेउछि आपणकर पसंदीदा योगासन विषय रे, केउ योगासन आपण करंथे एंड तार कोन बेनिफिट ଆପଣ ଫିଲ୍ କରିଛନ୍ତି ସେ ବିଷୟରେ ସେୟାର କରନ୍ତୁ ଆଜି ଚର୍ଚ୍ଚାରେ। ଏସ୍ଏମ୍ଏସ୍ କରନ୍ତୁ କିମ୍ବା ହ୍ୱାଟ୍ସଆପ୍ କରନ୍ତୁ। ଏସ୍ଏମ୍ଏସ୍ କରିବାର ନମ୍ବର ହେଉଛି 09495963210 ଆଣ୍ଡ ହ୍ୱାଟ୍ସଆପ୍ କରିବାର ନମ୍ବର ହେଉଛି 8895254200। ସୋ ଆମ ସହିତ ଯୋଡ଼ି ହେଇଗଲେଣି ଆମର ଲିସନର ଆମ ସହିତ ଯୋଡ଼ି ହେଇଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ ଲେଖୁଛନ୍ତି ଗୁଡ୍ ଆଫ୍ଟରନୁନ୍ ମ୍ୟାମ୍, ଆପଣଙ୍କ ମଧ୍ୟ ଭେରି ଭେରି ଗୁଡ୍ ଆଫ୍ଟରନୁନ୍। ଲେଖିଛନ୍ତି ଯୋଗ ହେଉଛି ନିରାମୟ ଜୀବନ, ସୋ ପ୍ରାଣାୟମ ଯୋଗ ସବୁଠାରୁ ଭଲ ଆଉ ମୁଁ କରେ। ଆପଣଙ୍କର ବ୍ୟୁଟିଫୁଲ୍ ପ୍ରୋଗ୍ରାମ ପାଇଁ ମୁଁ ଧନ୍ୟବାଦ ଜଣାଉଛି। ଥ୍ୟାଙ୍କ ୟୁ ସୋ ମଚ୍। ଏଥିରେ ରାଜେନ୍ଦ୍ର ନନା ନୂଆଗାଁରୁ ଏବଂ ଲେଖୁଛନ୍ତି କି ତାଙ୍କୁ ପ୍ରାଣାୟମ କରିବାକୁ ବହୁତ ହି ଭଲ ଲାଗିଥାଏ। ଥ୍ୟାଙ୍କ ୟୁ ସୋ ମଚ୍ ରାଜେନ୍ଦ୍ର ନନା ଆପଣଙ୍କର ଏଇ ସୁନ୍ଦର ବ୍ୟୁଟିଫୁଲ୍ ମେସେଜ୍ ପାଇଁ। ସୋ ଜଲ୍ଦି ଜଲ୍ଦି ଆପଣ ବି ଫଟାଫଟ ଆପଣଙ୍କର ଫୋନ୍ ଉଠାନ୍ତୁ ଆଣ୍ଡ ଏସ୍ଏମ୍ଏସ୍ କରିଦିଅନ୍ତୁ ଆମକୁ। ସୋ ଆପଣଙ୍କ ପାଖରେ ସେତେବେଳେ ଯାଇ ପହଞ୍ଚି ଦେଉଛି ଆଉ କିଛି ବ୍ୟୁଟିଫୁଲ୍ ଟ୍ରାକ୍। ସୋ ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ट्यून 100.4 ଆକାଶ ବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ ସେ ଦିଲ ତକ ଆନ୍ସୋ ଚାଲିଛି ଆଜି ଚର୍ଚ୍ଚାରେ ଆନ୍ସୋ ବି ଅଛି ଆପଣଙ୍କ ସହିତ ସୋ ଆଜି ଆମେ କଥା ହେଉଛେ ଏହି ଯୋଗ ବିଷୟରେ ସୋ ଯୋଗ ଆମ ଶରୀର ପାଇଁ ନିହାତି ଆବଶ୍ୟକ ଆମ ଶରୀରର ପ୍ରତ୍ୟେକ ଅଙ୍ଗକୁ ବହୁତ ଦୀର୍ଘ ସମୟ ଧରି ସୁସ୍ଥ ରଖିବାରେ ଯୋଗ ଆମକୁ ସାହାଯ୍ୟ କରିଥାଏ ଆମର ଦୈନନ୍ଦିନର ଯେଉଁ ହଜମ ପ୍ରକ୍ରିୟା ରହିଛି ତାକୁ ମଧ୍ୟ ଆଗକୁ ବଢ଼ାଇବାରେ ବେଶୀ ଦିନ ସକ୍ଷମ ରଖିବା ପାଇଁ ମଧ୍ୟ ଯୋଗ ସାହାଯ୍ୟ କରିଥାଏ ସୋ ଆମ ସହିତ ଆମର ଆଉ ଜଣେ ଲିସନର ମଧ୍ୟ ଯୋଡ଼ି ହୋଇଯାଇଛନ୍ତି ଦେଖିନେବା କ'ଣ କରିଛନ୍ତି ମେସେଜ୍ଟି ଏଇ ମେସେଜ୍ଟି କରିଛନ୍ତି ଆଭାସ ସେନ ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ମନୀଷ ଶର୍ମା ଏବଂ ରାଜଦୀପ ରାଏ ରୁଚିକା ରାଏ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଲେଖିଛନ୍ତି ସୁଭି ଅପା ଗୁଡ୍ ଆଫ୍ଟରନୁନ୍ ନମସ୍କାର ଜୟ ଜଗନ୍ନାଥ ଆପଣଙ୍କୁ ମଧ୍ୟ ଭେରି ଭେରି ଗୁଡ୍ ଆଫ୍ଟରନୁନ୍ ନମସ୍କାର ଆଣ୍ଡ ଜୟ ଜଗନ୍ନାଥ ଲେଖିଛନ୍ତି ଟାଟା ଷ୍ଟିଲ୍ ପରିବାର ତରଫରୁ ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର ଅପା ହାପି ଯୋଗ ଦିବସ ଓ ହାପି ଫାଦର୍ସ ଡେ ନିହାତି ଭାବରେ ସମସ୍ତଙ୍କୁ ସବୁ ବାବାମାନଙ୍କୁ ହାପି ଫାଦର୍ସ ଡେ ଲେଖିଛନ୍ତି ଅପା ଆମେ ରଜ ଛୁଟିରେ ପୁନେ ଆମ ଘରକୁ ଯାଇଥିଲୁ ପୁନେରୁ ଆଜି ଆସିଲୁ ଆଚ୍ଛା ଲେଖୁଛନ୍ତି କି ଅପା ଆପଣ ରଜ କେମିତି କଟିଲା ମୋର ତ ରଜ ବହୁତ ବଢ଼ିଆ କଟିଲା ଲେଖିଛନ୍ତି ଆମେ ମର୍ଣ୍ଣିଂରେ ପ୍ରତିଦିନ ଟିକେ ଟିକେ ଯୋଗାସନ ଓ ପଦ୍ମାସନ କରୁ ପ୍ରତିଦିନ ଆମେ କମ୍ ଖାଦ୍ୟ ଖାଇବା ବହୁତ ପାଣି ପିଇବା ଓ ମନକୁ ଫ୍ରି ରଖିବା ଠିକ୍ ଟାଇମ୍ରେ ଭଲ କାମ କରିବା ଠିକ୍ ଟାଇମ୍ରେ ଶୋଇବା ଆମ ବଡିକୁ ଫିଟ୍ ରଖିପାରିବା ନିହାତି ଆଣ୍ଡ ପ୍ରତିଦିନ କିଛି ଯୋଗ କରିବା ଦ୍ୱାରା ଆମକୁ କିଛି ଅସୁବିଧା ହେବ ନାହିଁ ବହୁତ ସୁନ୍ଦର କଥା ଲେଖିଛନ୍ତି ଆଣ୍ଡ ସମସ୍ତେ ମିଶି ଆମକୁ ଏତେ ଦୂରରୁ ଶୁଣୁଛନ୍ତି ଆଣ୍ଡ ଏତେ ସାରା ଭଲ ପାଇବା ଦେଉଛନ୍ତି ସେଥିପାଇଁ ଆପଣ ସମସ୍ତଙ୍କୁ ଢେର ସାରା ଦିଲ ସେଇ ଥ୍ୟାଙ୍କ ୟୁ ସମୟ ବି ଧୀରେ ଧୀରେ ସରି ସରି ଆସୁଛି ଆଜି ଚର୍ଚ୍ଚାରେ ଆପଣମାନେ ମଧ୍ୟ ଫଟାଫଟ ଆପଣଙ୍କର ଏସ୍ଏମ୍ଏସ୍ ପଠାଇ ଦିଅନ୍ତୁ ଆପଣ ଡେ ଟୁ ଡେ ଲାଇଫ୍ରେ ଯୋଗା କରନ୍ତି କି ଯଦି କରନ୍ତି ତାହେଲେ କେଉଁ ଯୋଗାସନ ଆପଣଙ୍କର ଫେଭରେଟ୍ ଆଣ୍ଡ କ'ଣ ରହିଛି ବେନିଫିଟ୍ ତାର ଆପଣଙ୍କ ଜୀବନରେ ସେ ବିଷୟରେ ସେୟାର କରିଦିଅନ୍ତୁ ଆମ ହ୍ୱାଟ୍ସଆପ୍ ନମ୍ବର ରହିଛି 8895254200 ଆଣ୍ଡ ଏସ୍ଏମ୍ଏସ୍ର ନମ୍ବର ରହିଛି 0949596321 ଷ୍ଟେ ଟ୍ୟୁନ୍ ଦିଲ୍ ସେ ଦିଲ୍ ତକ୍

ଦିବସ ଅବସରରେ ମ୍ୟାମ୍ ଅନେକ ଅନେକ ଅଭିନନ୍ଦନ, ଆପଣଙ୍କୁ ମଧ୍ୟ ଅନେକ ଅନେକ ଅଭିନନ୍ଦନ ଯୋଗ ଦିବସର। ଲେଖିଛନ୍ତି, ଆମ ସଂସ୍କୃତି ଆଉ ଅନନ୍ୟ ପରିଚୟ ଯୋଗ ନୀତି ପ୍ରାତଃ ଭ୍ରମଣ ଦଣ୍ଡ ବୈଠକ ଓ ସୂର୍ଯ୍ୟ ନମସ୍କାର ଅଭ୍ୟାସ ଦୁଇ ଦିନ ବନ୍ଦ ହେଲେ ଭଲ ଲାଗେ ନା, ଏଇଟା ଦୀର୍ଘ ଦିନର ମୋର ଅଭ୍ୟାସ। ବହୁତ ହି ବଢ଼ିଆ କଥା। ଏବଂ ଯୋଗ ପାଇଁ ସମସ୍ତଙ୍କୁ ଗୋଟେ କବିତା ଜରିଆରେ ଆହ୍ୱାନ ମଧ୍ୟ କରିଛନ୍ତି ଆମର ଶ୍ରୋତା। ସୋ ଦେଖିନେବା କ'ଣ ରହିଛି କବିତାଟି। ମନ ପ୍ରାଣ ଢାଳି ଜାଗ୍ରତ କରେ ଆସିଛି ଯୋଗ ଦିବସ, ତନୁ ମନେ ଭରିଦେବା ନୂଆ ଆଶା, ଭାଙ୍ଗିବ ଦୁଃଖ ଅବସାନ ଓ ଆଳସ୍ୟ ନିଶା। ଶ୍ୱାସ ପ୍ରଶ୍ୱାସର ଏହି ଯେ ସ୍ପନ୍ଦନ, ଶିଖାଏ ଜୀବନର ଛନ୍ଦ, ଆସନ ପ୍ରାଣାୟମେ ମନ ପ୍ରଫୁଲ୍ଲିତ, ଦୂରେ ବିଷାଦ। ଶରୀର ଅଟେ ପ୍ରଥମ ସାଧନ, ନିରୋଗ ରଖିବା ତାକୁ, ଆତ୍ମା ଓ ପରମାତ୍ମାର ମିଳନେ ଜାଣିବା ନିଜର ସତ୍ତାକୁ। ଯୋଗ ନୁହେଁ କେବଳ କିଛି ବ୍ୟାୟାମ, ଏହା ଜୀବନ ଜିଇଁବାର କଳା, ଶାନ୍ତି ସଂଯମ ଓ ପ୍ରେମର ରଙ୍ଗରେ ରଙ୍ଗେଇ ଦିଏ ସାରା ବେଳା। ଆସ ଗଢ଼ିବା ଏକ ସୁସ୍ଥ ସମାଜ, ଯୋଗକୁ କରିବା ସାଥୀ, ଭାରତୀୟ ସଂସ୍କୃତିର ଏହି ଅମୂଲ୍ୟ ସମ୍ପଦ, ଦେଖାଉ ଜଗତକୁ ପ୍ରଗତିର ପ୍ରୀତି। ବହୁତ ସୁନ୍ଦର କବିତା ରାହାସ ଭାଇ, ଆପଣଙ୍କୁ ସମସ୍ତ ଶ୍ରୋତାଙ୍କ ତରଫରୁ ଏବଂ ଏଫଏମ୍ ରେନ୍ବୋ ପରିବାର ତରଫରୁ ଏତେ ସୁନ୍ଦର କବିତା ପାଇଁ ଦିଲ୍ସେଇ ଧନ୍ୟବାଦ। ଶୋଇଥିଲି ରାହାସ କୁମାର ବେହେରା ଢେଙ୍କାନାଳରୁ, ଯିଏକି ଏତେ ସୁନ୍ଦର କବିତା ମାଧ୍ୟମରେ ଯୋଗର ମହତ୍ୱ ଆମ ପାଖରେ ପହଞ୍ଚାଇ ଦେଇଛନ୍ତି। ସୋ ଆପଣ ବି ଡେରି କରନ୍ତୁନି, ଆହୁରି ବହୁତ ହି କମ୍ ସମୟ ରହିଛି। ସୋ ଜଲ୍ଦି ଜଲ୍ଦି ଫଟାଫଟ ଆପଣଙ୍କର ଏସ୍ଏମ୍ଏସ୍ ପହଞ୍ଚାଇ ଦିଅନ୍ତୁ ଆମ ପାଖରେ, ଏବଂ ମୁଁ ଆପଣଙ୍କ ପାଖରେ ପହଞ୍ଚାଇ ଦେଉଛି ଆଉ ଗୋଟିଏ ବହୁତ ହି ଖାସ୍ ବ୍ୟୁଟିଫୁଲ୍ ଷ୍ଟ୍ରାକ୍। ସୋ ଷ୍ଟେ ଟ୍ୟୁନ୍ ଦିଲ୍ ସେ ଦିଲ୍ ତକ୍।

0: କରନ୍ତୁ, ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: टेम्परेचर 100.4 आकाशवाणी एफएम रेनबो कटक दिल से दिल तक स्टूडियो खड़ी रे वर्तमान समय बाजिबाकु जाउछि दिन गोटे बाजे 50 मिनिट परवर्ती कार्यक्रम ओडिया रे संवाद एवं परे परे इंग्रजी रे एवं हिंदी रे संवाद रिले करि प्रचार करिवो आकाशवाणी दिल्ली रो
1: आकाशवाणी ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର ମୁଖ୍ୟ ସମ୍ବାଦ ଯୋଗ ହେଉଛି ଭାରତୀୟ ମହାନ ପରମ୍ପରାର ଏକ ପ୍ରତୀକ କହିଲେ ରାଷ୍ଟ୍ରପତି କୋଲକାତାଠାରେ ଆନ୍ତର୍ଜାତିକ ଯୋଗ ଦିବସ ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଲେ ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି ସ୍ୱଦେଶୀ ନିର୍ମିତ ତିନୋଟି ଯୁଦ୍ଧ ଜାହାଜକୁ କୋଲକାତାଠାରେ ଭାରତୀୟ ନୌସେନାରେ ସାମିଲ କଲେ ପ୍ରଧାନମନ୍ତ୍ରୀ ମାନସିକ ଚାପମୁକ୍ତ ହୋଇ ନିଟ୍ ୟୁଜି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ

0: ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ୱିଜରଲ୍ୟାଣ୍ଡରେ ପହଞ୍ଚିଲେ ଆମେରିକା ଓ ଇରାନ୍ର ପ୍ରତିନିଧି ମଣ୍ଡଳୀ ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଭାରତ ଏ ଓ ଶ୍ରୀଲଙ୍କା ଏ ମଧ୍ୟରେ ଚାଲିଛି ତ୍ରିରାଷ୍ଟ୍ରୀୟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯୋଗ ହେଉଛି ଭାରତର ମହାନ୍ ପରମ୍ପରାର ଏକ ପ୍ରତୀକ। ମାନବ ଜାତିକୁ ଏକ ସୁସ୍ଥ ସନ୍ତୁଳିତ ଏବଂ ଅର୍ଥପୂର୍ଣ୍ଣ ଜୀବନଯାପନର ଏହା ମାର୍ଗଦର୍ଶନ କରିଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି। ମଧ୍ୟପ୍ରଦେଶ ଜବଲପୁରର ଗ୍ୟାରିସନ୍ ଗ୍ରାଉଣ୍ଡଠାରେ ଅନୁଷ୍ଠିତ ଯୋଗ ସମାବେଶରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି ଜଣେ ବ୍ୟକ୍ତିକୁ ନିଜ ସହିତ ସମାଜକୁ ପ୍ରକୃତି ସହିତ ଏବଂ ମାନବ ଜାତିକୁ ସାର୍ବଜନୀନ ଚେତନା ସହିତ ଯୋଡ଼ିବାରେ ଯୋଗ ହେଉଛି ଏକ ବଡ଼ ମାଧ୍ୟମ। ରାଷ୍ଟ୍ରପତି କହିଛନ୍ତି ସୁସ୍ଥ ସ୍ୱାବଲମ୍ବୀ ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯୋଗକୁ ଦୈନନ୍ଦିନ ଜୀବନରେ ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିବାକୁ ରାଷ୍ଟ୍ରପତି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
1: ମେରା ମାନନା ହେ କି ଯୋଗ ସେ ଯୋଡ଼େ ସଂସ୍ଥା କେ ନିଷ୍ଠାପୂର୍ଣ୍ଣ ପ୍ରୟାସ କେ ବଲ ପର ଯୋଗ ଜନ ଜନ ତକ ପହଞ୍ଚନା ଔର ସମସ୍ତ ମାନବତା କେ କଲ୍ୟାଣ କା ଆଧାର ସ୍ତମ୍ଭ ହେ। ମେ ସଭି ଦେଶବାସୀ ସେ ଏ ସଂକଳ୍ପ ଲେନେ କା ଆଗ୍ରହ କରତେ ହୁଁ ଏ ଯୋଗ କୋ ଆପଣେ ଦୈନିକ ଜୀବନ କା ଅଭିନ୍ନ ଅଙ୍ଗ ବନାଏଙ୍ଗେ। ଏସା କରକେ ଏ ସ୍ୱସ୍ଥ ବ୍ୟକ୍ତି ସ୍ୱସ୍ଥ ପରିବାର ସ୍ୱସ୍ଥ ସମାଜ ସ୍ୱସ୍ଥ ରାଷ୍ଟ୍ର ଓ ସ୍ୱସ୍ଥ ବିଶ୍ୱ କେ ନିର୍ମାଣ କେ ମହାନ ଲକ୍ଷ୍ୟ ମେ ଆପଣା ଯୋଗଦାନ ଦେଙ୍ଗେ।
0: ଏହି କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଆସନ୍ତାକାଲି ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରିବେ। ସହରିଆ ଜନଜାତିର ସଦସ୍ୟ ଚିତା ଟାକର୍ସ ଏବଂ ପାର୍କର କ୍ଷତ୍ରିୟ ଦଳର ସଦସ୍ୟମାନଙ୍କ ସହ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି କୋଲକାତାର ରେଡ୍ ରୋଡ୍ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଏହା ମାନସିକ ସୁସ୍ଥତା ତଥା ଶାରୀରିକ ସୁସ୍ଥତାକୁ ସନ୍ତୁଳିତ କରିବା ସହ ସକାରାତ୍ମକ ଜୀବନ ଅତିବାହିତ କରିବାରେ ସହାୟକ ହୋଇଥାଏ। ସରକାରଙ୍କ ଦ୍ୱାରା 100 ଦିନିଆ ଅନ୍ଲାଇନ୍ ଯୋଗ ଶିକ୍ଷା ପ୍ରଶିକ୍ଷଣ ଯୋଗୁଁ ଚଳିତ ବର୍ଷ ସବୁଦିନ ଯୋଗ ସ୍ଲୋଗାନ ଲୋକପ୍ରିୟ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏକ ନୂତନ ଦୃଷ୍ଟିକୋଣ ଆଧାରରେ ଜାହାଜ ନିର୍ମାଣ କ୍ଷେତ୍ରରେ ଭାରତ ଦ୍ରୁତ ଅଗ୍ରଗତି କରୁଛି। ପଶ୍ଚିମବଙ୍ଗର କୋଲକାତାରେ ଆଜି ସ୍ୱଦେଶୀ ନିର୍ମିତ 3ଟି ଯୁଦ୍ଧ ଜାହାଜକୁ ନୌସେନାରେ ସାମିଲ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାର ଇତିମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ନୀତିଗତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଜାହାଜ ନିର୍ମାଣ, ମରାମତି, ରକ୍ଷଣାବେକ୍ଷଣ ଏବଂ ପରିଚାଳନାକୁ ଏକ ପ୍ରମୁଖ ଜାତୀୟ ମିଶନ ଭାବେ କାର୍ଯ୍ୟକାରୀ କରିବା ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି।
2: भारत आज अपने पूरे मैरिटाइम इकोसिस्टम को सशक्त बना रहा है। इसलिए आज भारत अपने बंदरगाहों का आधुनिकीकरण कर रहा है, नई क्षमता तैयार कर रहा है, नई कनेक्टिविटी बना रहा है, मल्टी मॉडल लॉजिस्टिक नेटवर्क विकसित कर रहा है। सागरमाला जैसे अभियान इसी व्यापक सोच का हिस्सा है।
0: ନୌସେନାରେ ଆଜି ସାମିଲ ହୋଇଥିବା 3ଟିଯାକ ଯୁଦ୍ଧ ଜାହାଜ ହେଉଛି ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରେୟ। ପ୍ରଧାନମନ୍ତ୍ରୀ କହିଛନ୍ତି ନୌସେନାରେ ଏହି ଯୁଦ୍ଧ ଜାହାଜଗୁଡ଼ିକ ସାମିଲ ହେବା ପରେ ଦେଶର ସାମୁଦ୍ରିକ କ୍ଷେତ୍ର ଅଧିକ ସୁରକ୍ଷିତ ହୋଇପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ସାମୁଦ୍ରିକ କ୍ଷେତ୍ର ବିକଶିତ ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଦେଶରେ ପ୍ରତିରକ୍ଷା ଉତ୍ପାଦନ ବୃଦ୍ଧି ପାଇବା ସହ ରପ୍ତାନୀ କ୍ଷେତ୍ର ମଧ୍ୟ ବ୍ୟାପକ ହୋଇଥିବା ଶ୍ରୀ ମୋଦି କହିଛନ୍ତି।
2: 2014 तक देश का कुल डिफेंस प्रोडक्शन 40,000 करोड़ रुपए के आसपास था। आज यह बढ़कर लगभग 1,80,000 करोड़ रुपए तक पहुंच गया है। और साथियों, एक तरफ देश में रक्षा उत्पादन तेजी से बढ़ा है, दूसरी तरफ हमारा डिफेंस एक्सपोर्ट अभूतपूर्व गति से बढ़ रहा है।
0: ଶ୍ରୀ ମୋଦି କହିଛନ୍ତି ଭବିଷ୍ୟତରେ ଭାରତର ସାମୁଦ୍ରିକ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ନୌସେନା କହିଛି 75%ରୁ ଅଧିକ ସ୍ୱଦେଶୀ ସାମଗ୍ରୀ ଉପଯୋଗ ମାଧ୍ୟମରେ ଏହି ଜାହାଜଗୁଡ଼ିକ ନିର୍ମାଣ କରାଯାଇଛି। ଏଥିରେ ଦେଶର 200ରୁ ଅଧିକ ଏମ୍ଏସ୍ଏମ୍ଇ କ୍ଷେତ୍ର ସାମିଲ ଅଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଏହି ଯୁଦ୍ଧ ଜାହାଜଗୁଡ଼ିକ ନୌସେନାରେ ସାମିଲ ହେବା ସାମୁଦ୍ରିକ କ୍ଷମତା ବିକାଶରେ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ସ୍ୱଦେଶୀ ନିର୍ମିତ ଏହି ଜାହାଜଗୁଡ଼ିକ ଦେଶର ଦୃଢ଼ ପ୍ରତିରକ୍ଷା ଉତ୍ପାଦନ ଇକୋସିଷ୍ଟମ୍ ଏବଂ ଆତ୍ମନିର୍ଭରଶୀଳ ଭାରତ ପ୍ରତି ରହିଥିବା ଅଙ୍ଗୀକାରବଦ୍ଧତାକୁ ପ୍ରମାଣିତ କରୁଛି। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛାତ୍ରଛାତ୍ରୀଙ୍କୁ ଶୁଭକାମନା ଜ୍ଞାପନ କରିଛନ୍ତି। ନୂଆଦିଲ୍ଲୀଠାରେ ଆଜି ଗଣମାଧ୍ୟମ ସହ ଆଲୋଚନା କାଳରେ ମନ୍ତ୍ରୀ ଶ୍ରୀ ପ୍ରଧାନ

0: ଭୟଭୀତ ନ ହୋଇ ଏବଂ ମାନସିକ ଚାପମୁକ୍ତ ଭାବେ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ସ୍ୱଚ୍ଛ ତଥା ଅବାଧ ପରୀକ୍ଷା ପାଇଁ ସମସ୍ତ ପ୍ରକାର ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅପରାହ୍ନ 2:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଦେଶର 551ଟି ସହର ଏବଂ ବିଦେଶର 14ଟି ସହରରେ 22,79,000 ଅଧିକ ଛାତ୍ରଛାତ୍ରୀ ଆଜି ଏହି ପରୀକ୍ଷା ଦେଉଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବାର ସମୟସୀମା ପୂର୍ବାହ୍ନ 11:00 ମଧ୍ୟାହ୍ନ 1:30 ପର୍ଯ୍ୟନ୍ତ ସ୍ଥିର ହୋଇଥିଲା। ସିବିଏସ୍ଇର ବାକି ରହିଥିବା ପରୀକ୍ଷାଫଳ ପ୍ରକାଶନ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି 17,00,000 ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରାୟ 15,50,000 ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ପ୍ରକାଶ ପାଇସାରିଛି। ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କର ପୁନଃ ମୂଲ୍ୟାଙ୍କନ ଏବଂ ଯାଞ୍ଚ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଛି ଓ ଖୁବ୍ ଶୀଘ୍ର ଫଳାଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ରାଜସ୍ଥାନର ସମଗ୍ର ସୀମାନ୍ତ ଅଞ୍ଚଳରେ ଏକ ରେଳ ନେଟ୍ୱାର୍କ ପ୍ରତିଷ୍ଠା ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ରେଳ ଆଇଟି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ବିକାନେର ରେଳ ଷ୍ଟେସନ୍ଠାରେ ଲାଲଗଡ଼ ସାବରମତୀ ଟ୍ରେନ୍ ଚଳାଚଳକୁ ଶୁଭାରମ୍ଭ କରିବା ଅବସରରେ ସମାବେଶକୁ ସମ୍ବୋଧନ କରି ଶ୍ରୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସୀମାନ୍ତ ରେଳ ନେଟ୍ୱାର୍କ ସେହି ଅଞ୍ଚଳର ରେଳ ସଂଯୋଗୀକରଣକୁ ସୁଦୃଢ଼ କରିବା ସହିତ ଜାତୀୟ ସୁରକ୍ଷା ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଏହି ପ୍ରକଳ୍ପ ପାଇଁ ଡିପିଆର୍ ପ୍ରସ୍ତୁତ ହେଉଥିବା ସେ ସୂଚନା ଦେଇଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି ଭାରତୀୟ ରେଳବାଇର ଆଧୁନିକୀକରଣ ଦ୍ରୁତଗତିରେ ଚାଲିଛି। ରାଜସ୍ଥାନର କେତେକ ଷ୍ଟେସନକୁ ମିଶାଇ ଦେଶବ୍ୟାପୀ 1,300 ରେଳ ଷ୍ଟେସନର ପୁନଃ ବିକାଶ ଏବଂ ଆଧୁନିକୀକରଣ କାର୍ଯ୍ୟ ଜାରି ରହିଥିବା ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ରାଜସ୍ଥାନରେ ବର୍ତ୍ତମାନ 76,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଗତ 12 ବର୍ଷ ପୂର୍ବେ ରାଜସ୍ଥାନକୁ 650 କୋଟି ଟଙ୍କାରୁ ସାମାନ୍ୟ ଅଧିକ ରେଳ ବଜେଟ୍ ଆକାରରେ ମିଳୁଥିବା ବେଳେ ଏବେ ଏହା ବାର୍ଷିକ 10,000 କୋଟି ଟଙ୍କାରୁ ଅଧିକ ହୋଇଛି ବୋଲି ସେ କହିଛନ୍ତି। ଆମେରିକା ଇରାନ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ସ୍ୱିଜରଲ୍ୟାଣ୍ଡଠାରେ ପହଞ୍ଚିଛନ୍ତି। ଗସ୍ତ ପୂର୍ବରୁ ଶ୍ରୀ ଭାନ୍ସ ଆଲୋଚନାର ରୂପରେଖ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯୁଦ୍ଧବିରତି ନେଇ ଏକ ବ୍ୟାପକ ଢାଞ୍ଚା ପ୍ରସ୍ତୁତି ସହ ପରମାଣୁ ପ୍ରସଙ୍ଗ ଆଧାରରେ ଏହି ଆଲୋଚନା ଗତିଶୀଳ ହେବ। ଅନ୍ୟପକ୍ଷରେ ତେହେରାନର ଏକ ପ୍ରତିନିଧିମଣ୍ଡଳୀ ସ୍ୱିଜରଲ୍ୟାଣ୍ଡରେ ପୂର୍ବରୁ ପହଞ୍ଚସାରିଛନ୍ତି। ତେବେ ଲେବାନନ ସଂଘର୍ଷ ନେଇ ଆଲୋଚନା ହେବା ପରେ ଦ୍ୱିପାକ୍ଷିକ ଯୁଦ୍ଧବିରତି ଆଲୋଚନା ଆଗକୁ ବଢ଼ିବ ବୋଲି ତେହେରାନ ଚେତାବନୀ ଦେଇଛି। ମିନାବ 168 ନାମରେ ନାମିତ ଏହି ପ୍ରତିନିଧିମଣ୍ଡଳୀର ନେତୃତ୍ୱ ଇରାନ ସଂସଦର ବାଚସ୍କତି ମହମ୍ମଦ ବାଘେର କାଲିବାଫ୍ ନେଉଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବୈଦେଶିକ ମନ୍ତ୍ରୀ ଆବାସ ଅରଘାଚି, ଇରାନର କେନ୍ଦ୍ରୀୟ ବ୍ୟାଙ୍କ ଏବଂ ତୈଳ କ୍ଷେତ୍ର ଅଧିକାରୀ ଏହି ପ୍ରତିନିଧିମଣ୍ଡଳରେ ସାମିଲ ଅଛନ୍ତି। ସୂଚନାଯୋଗ୍ୟ ଦୁଇ ଦେଶ ମଧ୍ୟରେ ଆଲୋଚନା ଗତ ଶୁକ୍ରବାରଠାରୁ ଆରମ୍ଭ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଥିଲେ ମଧ୍ୟ ଲେବାନନରେ ସଂଘର୍ଷ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଲୋଚନାରେ ଇରାନ ପ୍ରତିନିଧିମଣ୍ଡଳୀ ଅଂଶଗ୍ରହଣକୁ ବାତିଲ କରିଥିଲା। ଶ୍ରୀଲଙ୍କାର ଦାମ୍ବୁଲାଠାରେ ପୁରୁଷବର୍ଗ ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଦିନିକିଆ ତ୍ରିରାଷ୍ଟ୍ରୀୟ ସିରିଜ୍ର ଫାଇନାଲ୍ ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଭାରତ ଏ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 9 ୱିକେଟ୍ ହରାଇ 377 ରନ୍ ସଂଗ୍ରହ କରିଛି। ଯୋଗ ହେଉଛି ଭାରତୀୟ ମହାନ ପରମ୍ପରାର ଏକ ପ୍ରତୀକ କହିଲେ ରାଷ୍ଟ୍ରପତି। କୋଲକାତାଠାରେ ଆନ୍ତର୍ଜାତିକ ଯୋଗ ଦିବସ ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଲେ ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ସ୍ୱଦେଶୀ ନିର୍ମିତ 3ଟି ଯୁଦ୍ଧ ଜାହାଜକୁ କୋଲକାତାଠାରେ ଭାରତୀୟ ନୌସେନାରେ ସାମିଲ କଲେ ପ୍ରଧାନମନ୍ତ୍ରୀ। ମାନସିକ ଚାପମୁକ୍ତ ହୋଇ ନିଟ୍ ୟୁଜି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ଶିକ୍ଷାମନ୍ତ୍ରୀ। ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ୱିଜରଲ୍ୟାଣ୍ଡରେ ପହଞ୍ଚିଲେ ଆମେରିକା ଓ ଇରାନର ପ୍ରତିନିଧିମଣ୍ଡଳୀ ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଭାରତ ଓ ଶ୍ରୀଲଙ୍କା ଏ ମଧ୍ୟରେ ଚାଲିଛି ତ୍ରିରାଷ୍ଟ୍ରୀୟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ୍ ଆଇ ଆମ୍ ନରେଶ ମାଗୋ ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. Prime Minister Narendra Modi emphasizes yoga's role in providing pathway from mental to physical wellness. Leads the national observance of 12th International Day of Yoga in Kolkata. Prime Minister Modi commissions 3 indigenously built Indian Navy platforms in Kolkata. Says special steps being taken to enhance domestic defense production capacity. NEET UG re-examination underway at over 5,000 centers across the country and 14

0: ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, କୋଲକାତାର ରେଡ୍ ରୋଡ୍ଠାରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ, କହିଲେ ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଗଜପତି, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି, ରାୟଗଡ଼ା ଭିଡ଼ ହିଂସା ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଲେ ପୁଲିସ ମହାନିର୍ଦ୍ଦେଶକ, ଏବଂ ଆଜି ଅନୁଷ୍ଠିତ ହେଉଛି ଏନ୍ଟିଏ ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା। ଭାରତ ସମେତ ସମଗ୍ର ବିଶ୍ୱରେ ଆଜି ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି। ସୁସ୍ଥ ଆୟୁ ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଯୋଗର ଉପକାରିତା ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଆଜିର ଦିବସରେ ସଚେତନତା ସୃଷ୍ଟି କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି କୋଲକାତାର ରେଡ୍ ରୋଡ୍ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯୋଗାଭ୍ୟାସ କରିବା ସହ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି, ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ କିମ୍ବା ଏହା କୌଣସି ବୟସ ବର୍ଗ ମଧ୍ୟରେ ସୀମିତ ନୁହେଁ। ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଏହା ମାନସିକ ସୁସ୍ଥତା ତଥା ଶାରୀରିକ ସୁସ୍ଥତାକୁ ସନ୍ତୁଳିତ କରିବା ସହ ସକାରାତ୍ମକ ଜୀବନ ଅତିବାହିତ କରିବାରେ ସହାୟକ ହୋଇଥାଏ। ଯୋଗକୁ କେବଳ ଏକ ନିର୍ଦ୍ଦିଷ୍ଟ ଦିବସରେ ସୀମିତ ନ ରଖି ଜୀବନର ଏକ ଅଂଶ ଭାବରେ ଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସରକାରଙ୍କ ଦ୍ୱାରା 100 ଦିନିଆ ଅନ୍ଲାଇନ୍ ଯୋଗ ପ୍ରଶିକ୍ଷଣ ଯୋଗୁଁ ଚଳିତ ବର୍ଷ ସବୁଦିନ ଯୋଗ ସ୍ଲୋଗାନ ଲୋକପ୍ରିୟ ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି।
2: ଭାରତ ମେଁ ହିମାଳୟ ସେ ଲେକର ହିନ୍ଦ ମହାସାଗର ତକ, ପୂର୍ବୋତ୍ତର ଔର ପୂରବ ମେଁ ବଙ୍ଗାଳ ସେ ଲେକର ପଶ୍ଚିମ ମେଁ ସୌରାଷ୍ଟ୍ର ତକ, ପୁରା ଦେଶ ଯୋଗ କି ଉର୍ଜା ସେ ଚୈତନ୍ୟ ସେ ଭରା ହୁଆ ନଜର ଆ ରହା ହୈ। ପୁରା ଦେଶ, ପୁରା ବିଶ୍ୱ ଏକ ଦୂସରେ ସେ ଜୁଡ଼ା ହୁଆ ନଜର ଆ ରହା।
1: ସୂଚନା ଅନୁଯାୟୀ 2015 ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହେବା ଦିନଠାରୁ ପ୍ରଧାନମନ୍ତ୍ରୀ ଦିଲ୍ଲୀ, ଚଣ୍ଡିଗଡ଼, ଲକ୍ଷ୍ନୌ, ମହୀଶୂର, ନ୍ୟୁୟର୍କ, ଶ୍ରୀନଗର ଏବଂ ବିଶାଖାପାଟଣାରେ ଯୋଗ ଦିବସର ନେତୃତ୍ୱ ନେଇଛନ୍ତି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶବ୍ୟାପୀ 100ଟି ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୁସ୍ଥ ଓ ଚାପମୁକ୍ତ ଜୀବନ ପାଇଁ ବୟସ୍କ, ଯୁବ ଓ ଛାତ୍ର ସମସ୍ତଙ୍କୁ ନିୟମିତ ଯୋଗାଭ୍ୟାସ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଶ୍ରୀ ମାଝି କହିଛନ୍ତି, ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଗଜପତି, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାରେ 3ଟି ନୂତନ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ଜଟଣୀର ବିଞ୍ଛଗିରିଠାରେ ଏକ ଅତ୍ୟାଧୁନିକ ଯୋଗ ଓ ନେଚୁରୋପାଥି ଅନୁଷ୍ଠାନ ନିର୍ମାଣ ଚାଲିଛି। ସରକାର ଯୋଗକୁ ବିଦ୍ୟାଳୟ ପାଠ୍ୟକ୍ରମ ଓ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
3: ଯୋଗକୁ ଲୋକପ୍ରିୟ କରୁଛୁ ଓ ଏହାକୁ ନେଇ ବ୍ୟାପକ ଭାବରେ ବିଭିନ୍ନ ଅଞ୍ଚଳରେ ଏହାକୁ ସଚେତନତା ମଧ୍ୟ କରାଯାଉଛି। ଆମେ ଯୋଗକୁ ବିଦ୍ୟାଳୟ ପାଠ୍ୟକ୍ରମ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ପଦକ୍ଷେପ ଆଗାମୀ ଦିନରେ ନେଉଛନ୍ତି।
1: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସାଉଥ୍ କ୍ୟାମ୍ପସ୍ଠାରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହ ଯୋଗାଭ୍ୟାସ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଯୋଗ ଶରୀର, ମନ ଏବଂ ଆତ୍ମା ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଏକ ଶ୍ରେଷ୍ଠ ମାଧ୍ୟମ। ଏହା ନିରନ୍ତର ଭାବେ ମଣିଷକୁ ଏକ ସୁସ୍ଥ ଜୀବନ ଦିଗରେ ଅଗ୍ରସର କରାଇଥାଏ। ରାଜ୍ୟର ବିଭିନ୍ନ ସ୍ଥାନରେ ଯୋଗାଭ୍ୟାସର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ରେ ଅନୁଷ୍ଠିତ ସ୍ୱତନ୍ତ୍ର ଯୋଗ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ଯୋଗାଭ୍ୟାସ କରିଥିଲେ। ଶ୍ରୀମତୀ ପରିଡ଼ା ସମସ୍ତଙ୍କୁ ଯୋଗକୁ ଜୀବନର ଅଂଶ ରୂପେ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁର ପୁଲିସ୍ ପଡ଼ିଆରେ ଅନୁଷ୍ଠିତ ଯୋଗ ଦିବସ କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଯୋଗଦେଇ ଶରୀର ଓ ମନକୁ ସୁସ୍ଥ ରଖିବା ସହ ମାନସିକ କୁବିଚାରକୁ ଦମନ କରିବାରେ ଯୋଗ ସହାୟକ ହୋଇଥାଏ ବୋଲି କହିଥିଲେ। ଝାରସୁଗୁଡ଼ାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇଥିଲେ। ଖୋର୍ଦ୍ଧାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦ୍ର

ଅଭିନନ୍ଦନ ଯୋଗ ଦେଇ ଯୋଗ ଶାରୀରିକ ସୁସ୍ଥତାକୁ ବଜାୟ ରଖିଥାଏ ବୋଲି କହିଥିଲେ। ଢେଙ୍କାନାଳରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦିବସ ପାଳନର ନେତୃତ୍ୱ ନେଇଥିଲେ। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଶହ ଶହ ଜନସାଧାରଣ ଅଂଶଗ୍ରହଣ କରିଥିଲେ। ସମ୍ବଲପୁର, ବୌଦ୍ଧ, ରାୟଗଡ଼ା, ବରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ଉତ୍ସାହର ସହ ଯୋଗ ଦିବସ ପାଳିତ ହୋଇଯାଇଛି। ଆକାଶବାଣୀ କଟକ କେନ୍ଦ୍ର ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ଏଥିରେ କାର୍ଯ୍ୟାଳୟର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଘଟିଥିବା ଭିଡ଼ ହିଂସା ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିବା ଲାଗି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଖୁରାନିଆ ମହିଳା ବିରୋଧୀ ଅପରାଧ ଶାଖାକୁ ଏନେଇ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଶ୍ରୀ ଖୁରାନିଆ କହିଛନ୍ତି ମହିଳା ବିରୋଧୀ ଅପରାଧ ଶାଖା ଅତିରିକ୍ତ ମହାନିର୍ଦ୍ଦେଶକ ଏସ୍ ସାଇନିଙ୍କ ନେତୃତ୍ୱରେ ଏକ ଦଳ ରାୟଗଡ଼ା ଯାଇ ତଦନ୍ତ କରିବ। ଆବଶ୍ୟକ ପଡ଼ିଲେ ଏହି ଦଳ ଦିଲ୍ଲୀ ଯାଇ ତଦନ୍ତ କରିବ ବୋଲି ଜଣାପଡ଼ିଛି। ପୂର୍ବରୁ ଭିଡ଼ ହିଂସାର ଶିକାର ହୋଇଥିବା ଯୁବକ ଯୁବତୀଙ୍କ ବୟାନ ରେକର୍ଡ ସରିଥିବାବେଳେ ଏପର୍ଯ୍ୟନ୍ତ ଏହି ମାମଲାରେ 23 ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅନୁଷ୍ଠିତ ହେଉଛି। ପରୀକ୍ଷା ଅପରାହ୍ନ 2:00 ଆରମ୍ଭ ହୋଇଥିବା ବେଳେ 5:15 ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମାନସିକ ଭାବେ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି। ପରୀକ୍ଷାର୍ଥୀମାନଙ୍କ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବାଠାରୁ ଆରମ୍ଭ କରି ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦେଶର 551 ସହରରେ 5,454 ପରୀକ୍ଷା କେନ୍ଦ୍ର ସମେତ ବିଦେଶର 14 ସହରରେ 22 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ସୂଚନା ଅନୁଯାୟୀ ଓଡ଼ିଶାର 27 ସହରରେ 132 ପରୀକ୍ଷା କେନ୍ଦ୍ରରେ ପ୍ରାୟ 57,000 ଛାତ୍ରଛାତ୍ରୀ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଦେଉଥିବା ଜଣାପଡ଼ିଛି। ଏହି ପରୀକ୍ଷାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଗତକାଲି ଦେଶବ୍ୟାପୀ ମକ୍ ଡ୍ରିଲ୍ କରାଯାଇଥିଲା। ନିଟ୍ ୟୁଜି ପରୀକ୍ଷା ପାଇଁ 2 ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ଆଧାର ଆଧାରିତ ଚିହ୍ନଟୀକରଣ ପ୍ରକ୍ରିୟା ବ୍ୟବସ୍ଥା କରାଯାଇଛି। ପରୀକ୍ଷା ପରିଚାଳନାରେ ସମନ୍ୱୟ ରକ୍ଷା କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା ଲାଗି ମାଗଣା ବସ୍ ଚଳାଚଳ କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କେତେକ ଜିଲ୍ଲାରେ ସ୍କୁଲ ଛୁଟି ଅବଧିକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନ୍ୟ କେତେକ ସ୍ଥାନରେ ସକାଳୁଆ ସ୍କୁଲ କରାଯାଉଛି। ନୂଆପଡ଼ା ଜିଲ୍ଲାରେ ପୂର୍ବରୁ ଆସନ୍ତାକାଲି ପର୍ଯ୍ୟନ୍ତ ସକାଳୁଆ ସ୍କୁଲ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା, ତେବେ ଏହାକୁ 25 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୋଡିଙ୍ଗାମାଳି ବକ୍ସାଇଟ୍ ଖଣିରେ ଖନନ ନିମନ୍ତେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ସମ୍ପୃକ୍ତ ଖଣିରୁ 3.6 ନିୟୁତରୁ 6 ନିୟୁତ ପର୍ଯ୍ୟନ୍ତ ବକ୍ସାଇଟ୍ ଖନନ ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଶୁଣାଣିରେ ସ୍ଥାନୀୟ ଜନସାଧାରଣ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ। ପ୍ରଭାବିତ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ଥାନୀୟ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜନଶୁଣାଣିରୁ ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅଧୀନରେ ଅନୁସୂଚିତ ଜାତି ଜନଜାତି ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁସୂଚିତ ଜାତି ଜନଜାତି ବିଭାଗର ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସାଂସଦ ଶ୍ରୀ ମାଝୀ କହିଥିଲେ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲାର ସମସ୍ତ 10 ବ୍ଲକରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯାଉଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ଏବଂ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ଓ ତୁମ୍ବାଲାଠାରେ ଜନସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଯୁକ୍ତ 2 ଶ୍ରେଣୀରେ ନାମଲେଖା ନିମନ୍ତେ ଆବେଦନ ପ୍ରକ୍ରିୟା ଜାରି ରହିଛି। ଚଳିତ ମାସ 30 ସୁଦ୍ଧା ଆଶାୟୀ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରେ ଆବେଦନ କରିପାରିବେ। ସୂଚନା ଅନୁଯାୟୀ ରାଜ୍ୟରେ ଥିବା 2,575 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷାରେ ଛାତ୍ରଛାତ୍ରୀମାନେ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ। ଆଜି ସୁଦ୍ଧା 4,04,515 ଜଣ ଛାତ୍ରଛାତ୍ରୀ ଏଥିଲାଗି ଆବେଦନ କରିଥିବା ଜଣାପଡ଼ିଛି। ରାଜ୍ୟରେ ଯୁକ୍ତ 2 କଳା ଶ୍ରେଣୀରେ 3,38,258 ଆସନ ଥିବାବେଳେ ବିଜ୍ଞାନରେ 1,93,770, ବାଣିଜ୍ୟରେ 43,832, ସଂସ୍କୃତରେ 13,712 ଓ ଧନ୍ଦାମୂଳକ ଶିକ୍ଷାରେ 10,684 ଆସନ ରହିଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାବେଳେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି।
ଭୁବନେଶ୍ୱର ଆଞ୍ଚଳିକ।

ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। କୋଲକାତାର ରେଡ୍ ରୋଡ୍ଠାରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ, କହିଲେ ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଗଜପତି, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ରାୟଗଡ଼ା ଭିଡ଼ହିଂସା ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଲେ ପୁଲିସ୍ ମହାନିର୍ଦ୍ଦେଶକ। ଏବଂ ଆଜି ଅନୁଷ୍ଠିତ ହେଉଛି ଏନ୍ଟିଏ ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

ସେଥି ମହର୍ଷି ପତଞ୍ଜଳିଙ୍କୁ ଭାରତୀୟ ଯୋଗର ଜନକ ବୋଲି କୁହାଯାଇଥାଏ। ସେ ତାଙ୍କର ପ୍ରସିଦ୍ଧ ଯୋଗସୂତ୍ର ମାଧ୍ୟମରେ ଯୋଗକୁ ଗୋଟିଏ ବ୍ୟବସ୍ଥିତ ରୂପ ଦେଇଥିଲେ। ପତଞ୍ଜଳିଙ୍କର ଏହି ଗ୍ରନ୍ଥରେ ଯୋଗର 8ଟି ଅଙ୍ଗ ବା ଅଷ୍ଟାଙ୍ଗ ଯୋଗ ବିଷୟରେ ବର୍ଣ୍ଣନା କରାଯାଇଛି। ଯମ, ନିୟମ, ଆସନ ଏବଂ ପ୍ରାଣାୟାମ ଏହି ଶୃଙ୍ଖଳାର ପ୍ରମୁଖ ଆସନ ଅଟନ୍ତି। ମନକୁ ନିୟନ୍ତ୍ରଣ କରିବା ଏବଂ ଚିତ୍ତର ବୃତ୍ତିକୁ ଶାନ୍ତ କରିବା ଏହି ଯୋଗଗୁଡ଼ିକର ମୁଖ୍ୟ ଲକ୍ଷ୍ୟ। ହଁ ସାଥୀ, ଆଜି ମଧ୍ୟ ପତଞ୍ଜଳିଙ୍କ ଏହି ଯୋଗସୂତ୍ର ସାରା ବିଶ୍ୱ ପାଇଁ ମାର୍ଗଦର୍ଶକ ସାଜିଛି।

ମେଳା କେତେ କେତେ ବଜାର ବୁଲିଛି ମୋ ବାପାଙ୍କ କାନ୍ଧ ଉପରେ ବସି। ବାପାଙ୍କ କାନ୍ଧ ଉପରେ ବସି ମେଳା ବୁଲିବାର ମଜା ସତରେ ଅଲଗା ଆଉ ନିଆରା ବି। ରାସ୍ତାରେ ଗଲାବେଳେ କାଳେ କୁଆଡ଼େ ହଜିଯିବି ବୋଲି ମୋ ହାତକୁ ବାପା ଚାବୁଡ଼ି ଧରିଥାନ୍ତି। ଆଉ ସେ ଯେଉଁ ରାମଦୋଳି, ରାମଦୋଳିଟା ଯେତେବେଳେ ଉପରକୁ ଯାଇ ତଳକୁ ଖସେ ସେତେବେଳେ ଆଖି ହଳକୁ ଜୋରରେ ବନ୍ଦ କରିଦେଇ ବାପାଙ୍କ ସାର୍ଟଟାକୁ ମାଡ଼ି ବସି ଧରିଥାଏ ମୁଁ। ଆଉ ସେତେବେଳେ ବାପା କୁହନ୍ତି, ଆରେ କ'ଣ ହେଲା, ଡରୁଛୁ କି ମା? ମୁଁ ଅଛି ପା, ଡର୍ନି। ବାସ୍ ଏତିକି ଦୀପଦ କଥା। ଆଉ ଡର ଚାଲିଯାଏ ସତରେ ତା ଘରକୁ ରାଣ ପକେଇ। ହଁ, ସେଇ ମୁଁ ଅଛି ପଦକ କଥାଟି ମନରେ ସାହସ ଭରିଦିଏ। ଖାଲି ସେ ଛୋଟବେଳେ ନୁହଁ, ଆଜି ବି ଯେତେବେଳେ କିଛି କୌଣସି ସମସ୍ୟାର ସମାଧାନ ନ ପାଇ ବାପାଙ୍କୁ କଲ୍ଟିଏ କରି ଖୋଜେ, ବାପା ସେଇ ପଦଟିଏ କଥା କହି ମୋତେ ସାହସ ଦେଇଦିଅନ୍ତି, ସେ ବି ସାଙ୍ଗେ ସାଙ୍ଗେ। ଆଉ ମୁଁ ସତରେ ସବୁ ସମସ୍ୟାର ସମାଧାନ ପାଇଯାଏ।

ଆଚ୍ଛା ଫ୍ରେଣ୍ଡସ୍, ନିଜ ଘରର ଛାତକୁ ଟିକେ ଦେଖନ୍ତୁ ତ, ସେ କେତେ ଚୁପଚାପ କହିଲେ। କିନ୍ତୁ ଆମକୁ ପ୍ରତିଦିନ ଖରା ହଉ କି ବର୍ଷା, ସବୁରୁ ରକ୍ଷା କରିଥାଏ। ପ୍ରତିବଦଳରେ ସେ ଆମକୁ କିଛି ବି ମାଗେନା। କିନ୍ତୁ ଯେବେ ଛାତଟି ମୁଣ୍ଡ ଉପରେ ନଥାଏ, ସେବେ ସବୁ ବିପଦ ଆମ ଆଡ଼କୁ ମୁହାଁଇ ଆସେ। ଯେମିତି ହଁ, ବାପା ସେଇ ଘରର ଛାତ ପରି, ସେ ଥିଲେ ଆମକୁ ଦୁଃଖ କଷ୍ଟ ରୂପୀ କଳା ବାଦଲର ଛାଇ ବି କେବେ ବି ଛୁଇଁପାରେନି। କିନ୍ତୁ ସେ ନଥିଲେ ଆମେ ସତରେ ଅସ୍ତିତ୍ୱ ହରା ହେଇଯାଉ। କୁହାଯାଏ ନା, ବାପା ଥିଲେ ପୁଅ ସଭାରେ ହାରେନି।

ବାପା ଏମିତି ଏକ ଶବ୍ଦ ଯାହା କେବଳ ବୁଝାଏ ସାକ୍ରିଫାଇସ୍କୁ। ନିଜ ଦରକାର ନିଜ ଜରୁରତକୁ କେବେ ବି ସେ ପ୍ରାୟୋରିଟି ଦିଅନ୍ତିନି। ସବୁବେଳେ ତାଙ୍କ ପ୍ରାୟୋରିଟି ତାଙ୍କ ଫ୍ୟାମିଲି ହିଁ ହେଇଥାଏ। ହଁ, ବାପା ଟିକେ ରାଗି ଆକଟ ଆଉ ଶାସନ କରିବାକୁ ଯାଇ ଟିକେ ଅଧିକା ରାଗିଯାଆନ୍ତି, କିନ୍ତୁ ବୋଉଠୁ ବେଶୀ ଭଲ ବି ପାଆନ୍ତି। ବୋଉ ସିନା ଗେହ୍ଲା କରି ତା ଭଲ ପାଇବାଟାକୁ ଆମ ଆଗରେ ଶୋ କରିଦିଏ, କିନ୍ତୁ ବାପା ବାପା ସେଇଟା ଆଜି ଯାଏ କେବେ କରିପାରିନାହାନ୍ତି। ତାଙ୍କ ଭଲ ପାଇବାଟା ଥାଏ ସେ ଅଫିସରୁ କି ବଜାରରୁ ଫେରିଲା ବେଳେ ଯେତେବେଳେ ଆମ ପାଇଁ କିଛି ଖାଇବାକୁ ଆଣିଥାନ୍ତି ସାଙ୍ଗରେ, କି ଯେତେବେଳେ ମୁଁ ଲିଚୁ ଖାଇବି ବୋଲି ଥରେ ଏମିତି କହୁ କହୁ କହିଦେଇଥାଏ, ଆଉ ତା ପର ଦିନ ମିଠା ମିଠା ଲିଚୁ ଆସି ଘରେ ଗଦା ମାରିଥାଏ। ସେଇଟାରୁ ଅନୁମାନ କରିନିଏ ମୁଁ ତାଙ୍କ ଭଲ ପାଇବାଟାକୁ।

ବାପା ସେଇ ନଡ଼ିଆ ଭଳି, ବାହାରୁ ଯେତିକି ଶକ୍ତ ଭିତରୁ ସେତିକି ହିଁ ନରମ। ବେଳେବେଳେ ଏ ଆମ ଭିତରେ ନା ମତାନ୍ତର ଆଉ ମନାନ୍ତର ବି ହୁଏ। ମୁଁ ବି ରାଗି ବସେ, ସେ ବି ଅଭିମାନ କରି ଟିକେ ବସିଯାଆନ୍ତି। ବାପାଙ୍କୁ ଏକା ବସି କ'ଣ ସବୁ ଭାବିବାର ବି ମୁଁ ବହୁତ ଥର ଦେଖିଛେ। କ'ଣ ଭାବ ବୋଲି ବହୁତ ଥର ପଚାରିଛି ବି, ସବୁବେଳେ କେବଳ ଗୋଟିଏ ହିଁ କଥା ଉତ୍ତର ଆକାରରେ ପାଏ ମୁଁ। ମାରି, ଯେତେବେଳେ ତୁ ମୋ ଜାଗାକୁ ଆସିବୁ ନା, ସେତେବେଳେ ଜାଣିପାରିବୁ। ବହୁତ ଥର ଚେଷ୍ଟା କରିଛି ତାଙ୍କ ମନ କଥା ତାଙ୍କ ଜାଗାକୁ ଯାଇ ବୁଝିବାକୁ, ଆଉ ବୁଝିପାରେ ଯେ ସେ ଏତେ ଏକଲା, ବହୁତ ଏକଲା। ମୋ ପାଖରେ ତ ମୋ ବାପା ମା ଅଛନ୍ତି ନିଜ ମନ କଥା ସବୁ ସେୟାର କରିବାକୁ, କିନ୍ତୁ ସେ ତାଙ୍କ ମନ କଥା କାହା ଆଗରେ କହିବେ? ସେ ପାଇଁ ବୋଧେ ନିଜ ସହ କଥା ହୁଅନ୍ତି ସେ ଏକାନ୍ତରେ। ମୋ ବାପାଙ୍କ ଭଳି ବୋଧେ ଆପଣଙ୍କ ବାପା ବି, ସେ ବି ସେମିତି ଏକାନ୍ତରେ ବସିବାକୁ ବୋଧେ ଭଲ ପାଆନ୍ତି। ବାପାଙ୍କୁ ଆମେ ଦେଖିଛେ ଯେ ସବୁ ବିପଦରେ ବି ସେ ଧୈର୍ଯ୍ୟ ଧରିକି ରୁହନ୍ତି। କେମିତି ଆମେ ଧୈର୍ଯ୍ୟହରା ନ ହେଇପାରିବା ସେଇଟା ଆମକୁ ଶିଖାନ୍ତି। ଆମେ ବହୁତ ସହଜରେ ବେଳେବେଳେ ଭାଙ୍ଗି ପଡ଼ୁ, ଟିକେ ଟିକେ କଷ୍ଟ ଆସିଲେ ଭାଙ୍ଗି ପଡ଼ୁ, କିନ୍ତୁ ବାପା କେବେ ବି ଭାଙ୍ଗିଯିବାର, ଏତେ ସହଜରେ ଭାଙ୍ଗିଯିବାର ମୁଁ ଦେଖିଛି।

ଆଜି ଫାଦର୍ସ ଡେ, ବାପାଙ୍କ ପାଇଁ ଦିନଟିଏ ବୋଲି କୁହାଯାଏ। କିନ୍ତୁ ମୁଁ କୁହେ, ନା ସାଥୀ, ବାପାଙ୍କ ପାଇଁ କ'ଣ ଗୋଟିଏ ଦିନ ଯଥେଷ୍ଟ? ଆମେ ଯେମିତି ମଦର୍ସ ଡେ କେବଳ ଗୋଟିଏ ଦିନ ପାଳନ କରୁ, ସେମିତି ଫାଦର୍ସ ଡେ ବି ପାଳନ କରୁ, କିନ୍ତୁ ବାପା ମାଆଙ୍କ ପାଇଁ ଗୋଟିଏ ଦିନ ଯଥେଷ୍ଟ ନୁହଁ। ଏଇସବୁ ଦିନ ତାଙ୍କୁ ଧନ୍ୟବାଦ ଦେବା ପାଇଁ, ଏଇସବୁ ଦିନ ଆମ ପାଇଁ, ତାଙ୍କ ପାଇଁ ନୁହେଁ। ଆଜି ଫାଦର୍ସ ଡେଟା ସାଥୀ ବାପାଙ୍କ ପାଇଁ ନୁହେଁ, ଆମ ପାଇଁ। ବାପାଙ୍କୁ ତାଙ୍କ ସାକ୍ରିଫାଇସ୍ ପାଇଁ ଧନ୍ୟବାଦ ଦେବା ପାଇଁ ଏଇ ଦିନଟି। ତେବେ ଆଜିର ଏଇ ଫାଦର୍ସ ଡେରେ ସବୁ ବାପାଙ୍କୁ ମୋର ପ୍ରଣାମ ଆଉ ଧନ୍ୟବାଦ। ଆପଣମାନଙ୍କର ସାକ୍ରିଫାଇସ୍ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ, କେବଳ ବାପାମାନଙ୍କୁ ନୁହେଁ, ସେଇ ମା'ମାନଙ୍କୁ ମଧ୍ୟ ଧନ୍ୟବାଦ, ଯେଉଁମାନେ ମା'ମାନଙ୍କ କର୍ତ୍ତବ୍ୟ ପାଳନ କରିବା ସହିତ ଏକାଏକା ବାପାମାନଙ୍କର ସେଇ ଅପୂରଣୀୟ ଜାଗାକୁ ବି ପୂରଣ କରିବାକୁ ଦିନରାତି ଏକ କରିଦିଅନ୍ତି, ଦିନରାତି ଚେଷ୍ଟା କରିଦିଅନ୍ତି। ନିଜକୁ ଭୁଲି ପୁରା ପରିବାରକୁ ସିଙ୍ଗଲ ହ୍ୟାଣ୍ଡେଡ଼ଲି ସମ୍ଭାଳିଥାନ୍ତି। ସେଇ ମା'ମାନଙ୍କୁ ବି ଆଜି ଏଇ ଫାଦର୍ସ ଡେରେ ବହୁତ ବହୁତ ଧନ୍ୟବାଦ। ନିହାତି ଆପଣମାନେ ଅଛନ୍ତି ବୋଲି ଆମେମାନେ ଅଛୁ।

ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ସୁସ୍ଥ ଆୟୁ ପାଇଁ ଯୋଗ ପ୍ରସଙ୍ଗ ନେଇ ଭାରତ ସମେତ ସମଗ୍ର ବିଶ୍ୱରେ ଆଜି ପାଳିତ ହେଉଛି ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ। ଯୋଗ ହେଉଛି ଭାରତୀୟ ମହାନ ପରମ୍ପରାର ଏକ ପ୍ରତୀକ, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମଧ୍ୟପ୍ରଦେଶ ଜବଲପୁରର ଗ୍ୟାରିସନ୍ ଗ୍ରାଉଣ୍ଡଠାରେ ଅନୁଷ୍ଠିତ ଯୋଗ ସମାବେଶରେ ଯୋଗଦେଇ ଏହା କହିଲେ। କୋଲକାତାର ରେଡ୍ ରୋଡ୍ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଲେ, ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୁସ୍ଥ ଓ ଚାପମୁକ୍ତ ଜୀବନ ପାଇଁ ବୟସ୍କ, ଯୁବ ଓ ଛାତ୍ର ସମସ୍ତଙ୍କୁ ନିୟମିତ ଯୋଗାଭ୍ୟାସ କରିବା ପାଇଁ ଦେଲେ ଆହ୍ୱାନ। କୋଲକାତାଠାରେ ଭାରତୀୟ ନୌସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ ତିନୋଟି ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟ। ରାୟଗଡ଼ା ଭିଡ଼ ହିଂସା ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଲେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ। ଏପର୍ଯ୍ୟନ୍ତ ଏହି ମାମଲାରେ 23 ଜଣଙ୍କୁ ଗିରଫ କରାଯାଇଥିବା ନେଇ ଦେଲେ ସୂଚନା। ଆଜି ଅନୁଷ୍ଠିତ ହେଉଛି ଏନ୍ଟିଏ ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା। ଦେଶର 551ଟି ସହର ଏବଂ ବିଦେଶର 14ଟି ସହରରେ ପରୀକ୍ଷା ଦେଉଛନ୍ତି 22,79,000ରୁ ଅଧିକ ଛାତ୍ରଛାତ୍ରୀ। ଶ୍ରୀଲଙ୍କାର ଦାମ୍ବୁଲାଠାରେ ଭାରତ ଏ ଓ ଶ୍ରୀଲଙ୍କା ଏ ମଧ୍ୟରେ ଚାଲିଛି ତ୍ରିରାଷ୍ଟ୍ରୀୟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ ମ୍ୟାଚ୍। ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମ୍ୟାଚ୍ ଜାରି। ଦ୍ୱିତୀୟ ମ୍ୟାଚ୍ରେ ଆଜି ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ। ସନ୍ଧ୍ୟା 7ଟାରେ ଖେଳାଯିବ ମ୍ୟାଚ୍। ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ, କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା। ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6ଟାରେ।

0: ଉତ୍ସାହ ଦେଇଥାନ୍ତି ଆମକୁ ଆଗକୁ ବଢିବା ପାଇଁ ଜୋସ୍ ଆସେ ତାଙ୍କର ଏଇ କଥା ସବୁରେ। ତ ଆପଣ କଣ କହିବେ ଆଜି ଆମ ଟପିକ ଯେଉଁ ରହିଛି ଯେ ବାପାଙ୍କ ପାଇଁ ପଦରେ ଆମକୁ କଲ୍ କରିବା ପାଇଁ ଡାଇଲ୍ କରନ୍ତୁ 0671-2303-153। ଚାଲନ୍ତୁ ଦେଖି ନବା ନେକ୍ସଟ କଲର୍ କିଏ ଆମ ସହିତ ଯୋଡ଼ି ହେଇଛନ୍ତି ଆଉ କୋଉଠି ଯୋଡ଼ି ହେଇଛନ୍ତି। ହ୍ୟାଲୋ
1: ହ୍ୟାଲୋ ଦେବୀ ନମସ୍କାର।
0: ନମସ୍କାର, କିଏ କହୁଥିଲେ, କୋଉଠୁ କଲ୍ କରିଥିଲେ? ସ୍ୱାଗତ କରୁଛି ଆଜିର ଡାଇଲି ଲାଇଭ ଚିଟ୍‌ଚାଟ୍‌କୁ। ଆପଣଙ୍କ ମନ କିଛି ଦୁଃଖ ଅଛି କି ଆଜି? ଓହୋ, ଠିକ ଅଛି। ଭଗବାନଙ୍କୁ ପ୍ରେ କରୁଛି ଯେ ଆପଣଙ୍କର ଯାହା ବି ଅସୁବିଧା ଅଛି ସେଟା ବହୁତ ଜଲ୍ଦି ହିଁ ସବୁ କ୍ଲିୟର ହେଇଯାଉ, ସର୍ଟ ଆଉଟ ହେଇଯାଉ। ଆଉ ଆପଣ ଆମ ସହିତ ହସି ହସି ଟିକେ ଆଚ୍ଛା ହଉ ଠିକ ଅଛି। ଆଜିର ଟପିକ ଉପରେ କଣ ରହିବ ଆପଣଙ୍କର ମତାମତ?
1: ସେଇ କଥା କହୁ ଦିଦି, ଆମେ ତ ବାପା କଣ ଜାଣିନୁ, ସେଥିପାଇଁ କି ମନଟା ଦୁଃଖ। ଆମେ ଯେତେବେଳେ ବହୁତ ଛୋଟ ଛୋଟ ହେଇଥିଲୁ ଆମ ବାପା ଆମକୁ ଛାଡିକି ଯାଇଛନ୍ତି।
0: ଆଜ୍ଞା,
1: ସେଇ ଆଉ ବାପାଙ୍କୁ କଣ କହିବୁ ବି ଆମେ ଜାଣିନୁ।
0: ନିହାତି ମୁଁ ବୁଝିପାରୁଛି ଆପଣଙ୍କର ଦୁଃଖଟି ବୁଝିପାରୁଛି, ଆପଣଙ୍କ କଥାରୁ ହିଁ ସେ ଦୁଃଖଟା ଜଣା ପଡୁଛି। ତେବେ ବ୍ୟସ୍ତ ହୁଅନ୍ତୁନି, କଣ କରିବା, ଏଇଟା ତ ଜୀବନର ଗୋଟେ ଗୋଟେ ପାର୍ଟ। ସୁଖ ପରେ ତ ଦୁଃଖ ଆସିବ, କିନ୍ତୁ ଏ ଦୁଃଖର କିଛି ବିକଳ୍ପ ନାହିଁ। ନିହାତି ତେବେ ଆପଣଙ୍କ ମା ତ ଆପଣଙ୍କୁ ବାପାଙ୍କର ସ୍ନେହ ବି ଦେଇଛନ୍ତି, ଆପଣ କାହିଁକି ଏତେ ମନ ଖରାପ କରୁଛନ୍ତି?
1: ସବୁକିଛି ଆମ ମା ହେଲେ ନା,
0: ନିହାତି
1: ବାପା ବି ହେଲେ ମା ବି ହେଲେ
0: ନିହାତି ତାଙ୍କର ସେଇ ଯୋଉ ସାକ୍ରିଫାଇସ ଆପଣଙ୍କ ପାଇଁ ସେଇଟାକୁ ଆପଣ ମନେ ରଖିକି ଚାଲନ୍ତୁ। ଆପଣ ଯଦି ମନ ଏମିତି ଦୁଃଖ କରିବେ ତାହେଲେ ମା ଭାବିବେ ଯେ ତାଙ୍କର ସେଇ ଯୋଉ ସବୁ ଯାକ ଅବଦାନ ଗୁଡା ବୃଥା ହେଇଯାଇଛି। ଓହୋ ଆଚ୍ଛା, ଆମେ ବି ଦୁଃଖିତ ନିହାତି ଆପଣଙ୍କ କଥାରେ। ତେବେ ଏତିକି ହିଁ ପ୍ରେ କରିବୁ ଯେ ଆପଣଙ୍କ ଜୀବନରେ କେବେ ବି ଦୁଃଖ ଆଉ ନ ଆସୁ।

0: କି ସାଥି? ବାପା, ସେଇ ଘରର ଛାତ ସଦୃଶ୍ୟ। ଛାତ ଯେତେବେଳେ ଆମ ମୁଣ୍ଡ ଉପରୁ ଚାଲିଯାଏ, ସବୁଯାକ ଝଡ଼ ଝଞ୍ଜା ଆମ ଉପରେ ମାରି ବସେ। ଆଜିର ଟପିକ୍ ରହିଛି ବାପାଙ୍କ ପାଇଁ ପଦେ। ଏ ବିଷୟରେ ଆପଣ ନିଜର ମତାମତ ଆମ ସହିତ ସେୟାର କରିପାରିବେ। ଡାଏଲ କରନ୍ତୁ, ନମ୍ବର ହେଉଛି 0671230315। ହ୍ୟାଲୋ।
1: ଯିବି ମୁଁ ମନ୍ଦିର, ପୂଜିବି ପଥର, ମୋ ପାଇଁ ମୋ ବାପା ବୋଉ ଚଳନ୍ତି ଠାକୁର, ତାଙ୍କ ପାଦ ଧୋଇ ପାଣି ଦେଲେ ପିଇ, ପାଦୁକ କି ପଞ୍ଚାମୃତ ଲୋଡ଼ା ନାହିଁ ମୋର। ନିଆ ଯିବି ମୁଁ ମନ୍ଦିର, ନିଆ ପୂଜିବି ପଥର, ମୋ ପାଇଁ ମୋ ବାପା ବୋଉ ଚଳନ୍ତି ଠାକୁର।
2: ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ। ଆଜ୍ଞା, କଟକର ସିଡିଏ ସେକ୍ଟର 6 ରୁ ମୁଁ ଦିବାକର ଚିଠି କହୁଥିଲି। ଆଜ୍ଞା
0: ନମସ୍କାର, ଜୟ ଜଗନ୍ନାଥ, ଶୁଭ ସନ୍ଧ୍ୟା। ଆପଣଙ୍କୁ ସ୍ୱାଗତ କରୁଛି ଆଜିର ଡାଇଲିନ ଲାଇଭ ଚିଟ୍ ଚାଟ୍ କୁ।
2: ଆଜ୍ଞା ନମସ୍କାର। ଆଜ୍ଞା
0: କେମିତି ଅଛନ୍ତି ପ୍ରଥମେ କୁହନ୍ତୁ।
2: ହଁ ଭଲ ଅଛି ଆଜ୍ଞା, ପୁରା ଭଲରେ ଅଛି ମୁଁ।
0: ଆଜ୍ଞା, ତେବେ ଆପଣଙ୍କ ଆଡେ ଆଜି ବର୍ଷା ହେଇଛି?
2: ଆଜି ବର୍ଷା ହେଇନି, କିନ୍ତୁ ମେଘୁଆ ମେଘୁଆ ପାଗ ଅଛି।
0: ଆଜ୍ଞା,
2: ଆଉ ଏବେ ଟିକେ ଟିକେ ଆକାଶ ମେଘାଚ୍ଛନ୍ନ ଅଛି। ଆଉ ବନ୍ଧୁ ଦି ଜଣ ମୋ ପାଖରେ ଆମର ଅଛନ୍ତି, ପ୍ରେମଜୀ ଭାଇ ଅଛନ୍ତି।

0: ଶ୍ରୀ ଚନ୍ଦ୍ର କର ଏ ବନ୍ଧୁ ବି ଅଛନ୍ତି ଆମର, ତିନି ଜଣ ଆମେ ପାଖାପାଖି ଅଛୁ, ଆମର ଟିକେ ସମୟ ପରେ ଚା ଫା ଟିକେ ପିଇବା ଭଲ ହୁଅନ୍ତା, କିନ୍ତୁ ବନ୍ଧୁ କହିଲେ ଯେ ଯିବା କରିବାକୁ ଆପଣ ଟିକେ ଚେଷ୍ଟା କରନ୍ତୁ, ଯାହା ହଉ ମୁଁ ପ୍ରଥମ ଚେଷ୍ଟାରେ ମୋର ଲାଗିଯାଇଛି ଆଉ ଏମିତିଆ କଥା। ଆଜି ଦିନଟା ବହୁତ ଭଲ ଦିନ, ତେଣୁକରି ମା ବାପାଙ୍କ ଉଦ୍ଦେଶ୍ୟରେ ଯୋଉ ଆପଣ ତଫିଗ୍ରସ୍ତ କେମିତି ତାଙ୍କ ଉଦ୍ଦେଶ୍ୟରେ ସେ କଥା ତ ମନେ ପକେଇଲେ ପୁରୁଣା କଥା ବହୁତ କଷ୍ଟ ଲାଗେ, ସେ କଥାକୁ କିଛି ତ ବର୍ଣ୍ଣନା କରି ହବନି ଅତୀତର କଥା ଗୁଡାକ, କିନ୍ତୁ ମା ବାପା ତାଙ୍କ ପାଖରେ ନାହାନ୍ତି, ସେମାନେ ସବୁଦିନ ପାଇଁ ଚାଲି ଯାଇଛନ୍ତି ଆମ ପାଖରୁ, ଆଉ ତାଙ୍କର କିଛି ସ୍ମୃତି ଅନୁଭୂତି ନିଶ୍ଚିତ ଭାବରେ ତ ରହିଛି, ସେଗୁଡାକ କହିଲେ ବଖାଣିଲେ ବହୁତ କଷ୍ଟ ଲାଗିବ ଆଜ୍ଞା। ତଥାପି ବାପା ତ ବାପା ଆଉ ମା ବାପାଙ୍କ ତାଙ୍କ ଜାଗା ତ କେହି ନେଇପାରିବେନି କି ତାଙ୍କ ସ୍ଥାନ କେହି ପୂରଣ କରିପାରିବେ ନା,
1: ନିହାତି ତାଙ୍କ ସ୍ଥାନ ଗୁଡିକ ଅପୂରଣୀୟ ନିହାତି, କିନ୍ତୁ ତାଙ୍କର ଶିକ୍ଷା ଆମକୁ ଆଗକୁ ବଢେଇ ବଢେଇ ଚାଲିଥାଏ ନୁହେଁ
0: ଆଜ୍ଞା।
1: ତ ସେମିତି ଆପଣଙ୍କ ବାପା କିଛି ଏମିତି ଅମୂଲ୍ୟ ଶିକ୍ଷା ଦେଇଛନ୍ତି ଯାହାକି ଆପଣ ଆମକୁ ଶିଖେଇବା ପାଇଁ ଚାହିଁବେ?
0: ନିଶ୍ଚିନ୍ତ ଭାବରେ ବହୁତ ବହୁତ ବହୁତ ସେସବୁ କଥା, ଯେତେବେଳେ ଆମେ ଛୋଟ ହେଇଥିଲୁ ଛୋଟବେଳେ ତୁ ବାପାଙ୍କର ଆମମାନଙ୍କ ପାଇଁ ବହୁତ କିଛି ଶିକ୍ଷା ଥାଏ। ମୋର ଯାହା ମନେ ପଡ଼େ ଆମେ ଯେତେବେଳେ ତୃତୀୟ ଚତୁର୍ଥ ପଞ୍ଚମ ଭିତରେ ଏମିତି ପାଠ ପଢୁଥିବା ଛୋଟ ଛୋଟ ହେଇଥାଉ, ବାପା ମୁଁ ବାପା ଥିଲେ ଜଣେ ପ୍ରଖ୍ୟାତ ଚାଷୀ ଏବଂ ଭଲ କୃଷକ ମଧ୍ୟ ସେ ଥିଲେ ସେ ସମୟରେ, ତାଙ୍କର ଯେତେ କାମଧାମ ଭଲ ମନ୍ଦ ଚାଷର ସବୁ କାମ ସେ ଜାଣନ୍ତି, ଏବଂ ଆମ ଘରେ ଯେମିତି ହେଲେ ଚାରି ପାଞ୍ଚ ଜଣ ଲୋକ ସନ୍ଧ୍ୟାବେଳେ ବସି ତାଙ୍କର ବିଚାର ହଉଥିବ କାଲି କୋଉ ବିଲରେ କୋଉ ଧାନ ବୁଣିବା କୋଉ ଚାଷ କଣ ହବ, ଏଇସବୁ ଭିତରେ ଆଲୋଚନା ସମାଲୋଚନା ଭିତରେ ବାପା କଣ କରନ୍ତି ସବୁଦିନ ସେ ସମୟରେ ଲଞ୍ଚନ ଆଉ ଦିବିରି ଜାଳିକିରି ସେ ଯେମିତି ହେଲେ ଗୋଟେ ଅଧ୍ୟାୟ ପଢୁଥିବେ, ଭାଗବତ ହଉ ଗଙ୍ଗା ମହାତ୍ମ୍ୟ ହଉ କିମ୍ବା ମାର୍କଣ୍ଡେୟ ପୁରାଣ ହଉ, ଏଇସବୁ ପୁରାଣ ଟିକେ ଟିକେ ପଢନ୍ତି, ଆମକୁ ମଧ୍ୟ ଟିକେ ଟିକେ ସେ ବିଷୟରେ ଶୁଣାନ୍ତି ଆଉ ପଢିବା ପାଇଁ ସୁଯୋଗ ଅଳ୍ପ ଅଳ୍ପ ଦିଅନ୍ତି। ତଥାପି ତା ଭିତରେ ଆମର ଯୋଉଠି ଭୁଲ ହେଇଯାଏ ସିଏ ଧରି ନିଅନ୍ତି, ଆମେ ଗୋଟେ ଅକ୍ଷର ଛାଡି ଦେଇଥିବୁ କିନ୍ତୁ ସିଏ ବହି ନ ଦେଖିକିରି କହିଦେବା ପାଇଁ ଏଇଟା ଏଇଆ ଖାସ, ତଥାପି ଆମେ ତାକୁ ସେ ସଂଶୋଧନ କରିଦିଅନ୍ତି ନ ଦେଖିକିରି ଆମେ ସେଇଟା ପଢୁ। ବହୁତ କଥା ସେ ଘର ଜମି ବାଡି ଜାଗା ଆଉ ବଡ ସାନଙ୍କର ବିଷୟରେ ଘରର ବିଷୟରେ ପାଠ ପଢିବା ବିଷୟରେ ବହୁତ କିଛି କୁହନ୍ତି, ସେଇ ସବୁ କଥା ତ ଅବର୍ଣ୍ଣନୀୟ, ତାକୁ ଆଲୋଚନା ସମାଲୋଚନା କଲେ ବି କମ ପଡିବ ଆଜ୍ଞା ସେସବୁ ବିଷୟରେ।
1: ନିହାତି ନିହାତି, ଯେହେତୁ ଯେହେତୁ ସମୟର ପାବନ୍ଦି ଅଛି ଆମେ ସେଥିପାଇଁ ହିଁ ଆଜିର ଟପିକ ରଖିଛୁ ଯେ ବାପାଙ୍କ ପାଇଁ ପଦେ। ଅଳ୍ପ ଅଳ୍ପ କିଛି କିଛି ଆପଣଙ୍କଠୁ ଶୁଣିବା ପାଇଁ ଚାହିଁବୁ ନିଜ ବାପାଙ୍କ ପାଇଁ, ଯାହା ହଉ ବହୁତ ବହୁତ ଧନ୍ୟବାଦ ଆପଣ ଆମ ସହିତ କନେକ୍ଟ ହେଲେ, ନିଜ ବାପାଙ୍କ ବିଷୟରେ ଅଳ୍ପ ବି ହଉ ବହୁତ ବି ହଉ କିଛି ସେୟାର କରିଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ, ରହିଲି ନମସ୍କାର।
0: ଆଜ୍ଞା ନମସ୍କାର ଆଜ୍ଞା, ଜୟ ଜଗନ୍ନାଥ।
1: ନିହାତି ସାଥୀ, ବାପା ମାଙ୍କ ସ୍ଥାନ ଅପୂରଣୀୟ, ସେ ତାଙ୍କ ଶିକ୍ଷା ଆଜି ପର୍ଯ୍ୟନ୍ତ ବି ଆମ ସାଥିରେ ରହିଛି ରହିଥିବ। ଆଜିର ଟପିକ ରହିଛି ବାପାଙ୍କ ପାଇଁ ପଦେ, ଅଳ୍ପ ଅଳ୍ପ କିଛି ଆପଣଙ୍କ ଠାରୁ ଶୁଣିବା ଆପଣଙ୍କ ବାପାଙ୍କ ବିଷୟରେ, ବାପା ଶିଖେଇଥିବା କିଛି ସେମିତି ଶିକ୍ଷା ବିଷୟରେ ଯେଉଁଟାକି ଆଜି ପର୍ଯ୍ୟନ୍ତ ବି ଆପଣଙ୍କର ମନେ ରହିଛି, ଆପଣ ତାକୁ ନିଜ ଜୀବନର ପ୍ରତ୍ୟେକଟି କ୍ଷେତ୍ରରେ ୟୁଜ୍ କରି ଚାଲିଛନ୍ତି। ଆମକୁ ଡାଏଲ କରିବା ପାଇଁ ନମ୍ବର ହେଉଛି 0671-2303-153। ହ୍ୟାଲୋ,
2: ଅଶୋକ ପଣ୍ଡା, ମଧୁପାଟଣା, କଟକ।
1: ସ୍ୱାଗତ କରୁଛି ଆପଣଙ୍କୁ ଆଜିର ଶୋ କୁ, ନମସ୍କାର।
2: ପୁରିଲା ଆଫ୍ଟରନୁନରେ ବାପାଙ୍କ ବିଷୟରେ କହିଥିବାରୁ ଆପଣଙ୍କୁ ଧନ୍ୟବାଦ।
1: ଆପଣ ଶୁଣିଥିବାରୁ ଏତେ ଧ୍ୟାନ ଦେଇ ଆପଣଙ୍କୁ ମଧ୍ୟ ଧନ୍ୟବାଦ। ଆଜିର ଟପିକ ଉପରେ କଣ କହିବେ?
2: ବାପାଙ୍କୁ ମୁଁ ପ୍ରବଳ ଭୟ କରୁଥିଲି,
1: କାହିଁକି ବାପା ଟିକେ ବେଶୀ ଶାସନ କରନ୍ତି,
2: ବାପାଙ୍କ ସାମ୍ନାକୁ ମୁଁ ଯାଉନଥିଲି, ସବୁ ଅଳି ଅର୍ଜଳି ଥିଲା ବୋଉ ପାଖରେ
1: ଆଜ୍ଞା,
2: କିନ୍ତୁ ବାପା ମତେ ଗୋଟେ ଶିକ୍ଷା ଦେଇଥିଲେ, ଜୀବନରେ କେବେ ହେଲେ ମିଛ କରିବୁ ନାହିଁ,
1: ଆଚ୍ଛା,
2: କୌଣସି ପରିସ୍ଥିତିରେ ବି ମିଛ କହିବୁ ନାହିଁ, ସବୁବେଳେ ସତ କହିବୁ
1: ଆଜ୍ଞା।
2: ମୁଁ ଆଜି ପର୍ଯ୍ୟନ୍ତ ମୋ ଜୀବନରେ ସେଇ କଥାଟାକୁ ମାନି ଆସିଛି, କୌଣସି ପରିସ୍ଥିତିରେ ଛୋଟିଆ ମିଛଟିଏ ବି ମୁଁ ଆଜି ପର୍ଯ୍ୟନ୍ତ କହିନି।
1: ଆଚ୍ଛା, ବହୁତ
2: ସତ କହିଛି, ସତ କହିବାକୁ ଚେଷ୍ଟା କରିଛି, ସତ କହିଛି।

0: ଆଉ ବାପା ବାପା ଆଉ ବାପାଙ୍କ ବିଷୟରେ ଆଉ କଣ କହିପାରିବା ଆମେ?
1: ବାପାଙ୍କ ବିଷୟରେ ଯେତେ କହିଲେ ବି କମ ପଡିଯିବ ନୁହେଁ?
0: ଆଜ୍ଞା ଆଜ୍ଞା, ଯାହା କହିଲେ ଠିକ କଥା
1: ଆଜ୍ଞା। ତେବେ ବହୁତ ବହୁତ ଧନ୍ୟବାଦ, ଆପଣ ନିଜ ବାପାଙ୍କ ବିଷୟରେ ଅଳ୍ପ ବି ହଉ ଆମ ସହିତ ସେୟାର କରିଲେ। ରହିଲି, ନମସ୍କାର,
0: ଧନ୍ୟବାଦ।

0: पिता स्वर्ग पिता धर्म पिता ही परम तपः पितरी प्रीतिमापन्ने प्रियन्ते सर्वदेवता। नमस्कार आज्ञा।
1: नमस्कार, शुभ संध्या। किए कहते निजर परिचय टे दे दिंतु।
0: मु समीर पंडा कहि
1: आज्ञा। आपणको आम डालीन लाइव चिट चैट शो को आज स्वागत करछि। केमिति अछंती?
0: बहुत भल अछि आज्ञा।
1: आज्ञा, कोन कहिबे आजर टॉपिक विषय रे?
0: कौन कह बापा पले बापा बापा उद्देश्य कौन बार्ता आज टॉपिक रखी बापा आम कौन बार्ता दे पार बापा उद्देश्य कौन कही पार बापा हूँ ब्रह्मांड ठू विशाल ईश्वर प्रतिशब्द बोली मु भावे सी हूँ बापा
1: कहीं
0: आम कहती ना बाप थिला पो सभारे हारेनी एक शत प्रतिशत सत एवं ठीक କାହିଁକି ନା ତାଙ୍କର ଯୋଉ ଶୁଭାଶିଷ ତାଙ୍କର ଯୋଉ ଆଶୀର୍ବାଦ ଆଉ ତାଙ୍କର ଯୋଉ ଆମ ମାନେ ପିଲା ଶୈଶବରୁ ବଡ ହେବା ପର୍ଯ୍ୟନ୍ତ ପାଖରେ ଯଦି ବାପା ଥିବେ କେବେ ଯଦି ମୁହଁ ଶୁଖି ଯାଇଥିବ କେବେ ଯଦି ମନ ଅଣା ଥିବ ପିଠିରେ ହାତ ଥାପୁଡ଼ି ଯିବେ କଣ ହେଇଛି ବାପା ପଚାରିଦେଲି ଏତିକିରେ ଆପଣଙ୍କର ସାହସ ସଞ୍ଚରି ଆସିବ ଏତିକିରେ ମନ ଏତିକି କଥାରେ ମନ ଭିତରେ ଅପୁରନ୍ତ ବଳ ପଳେଇ ଆସିବ ପ୍ରତ୍ୟେକ ନେଗେଟିଭିଟି ହଟିଯିବ ଏବଂ ମନ ଭିତରେ ଗୋଟେ ସାହସ ସଞ୍ଚାର ହବ ତେଣୁ ସେଇଥିପାଇଁ କୁହନ୍ତି ନା ବାପ ଥିଲା ପୁଅ ସଭାରେ ହାରେନି।
1: ନିହାତି, ବହୁତ ସୁନ୍ଦର କଥା କହିଲେ ଆଉ ସତ କଥା। କେବଳ ଆପଣଙ୍କ କଥାରେ ନୁହଁ, ଆମେ ସମସ୍ତେ ବି ଏଇଟା କୋଠି ନା କୋଠି ଫିଲ୍ କରିଥିବା ବାପା ଥିଲେ ଆମେ ସାହସ ପାଇଛୁ ନୁହେଁ।
0: ନିହାତି ନିହାତି, ପ୍ରତ୍ୟେକ କ୍ଷେତ୍ରରେ ମାନେ ଆହୁରି ମଧ୍ୟ କୁହାଯାଇଛି ଯେ ସଂଘର୍ଷ କଣ ତାହା ପିତାଙ୍କ ଠାରୁ ଶିଖନ୍ତୁ ବା ବାପାଙ୍କ ଠାରୁ ଶିଖନ୍ତୁ, ସଂସ୍କାର କଣ ତାହା ମାଙ୍କ ଠାରୁ ଶିଖନ୍ତୁ, ବାକି ସବୁ କିଛି ଦୁନିଆ ଶିଖେଇଦବ। ତ ସେଇଥିପାଇଁ ମୋ ବାପା ତ ଏ ଧର୍ମରେ ନାହାନ୍ତି, କିନ୍ତୁ ତାଙ୍କ ଉଦ୍ଦେଶ୍ୟରେ ସବୁବେଳେ ମୁଁ ଗୋଟେ କଥା କୁହେ ମାନେ ତାଙ୍କରି ସତ୍କର୍ମରେ ମୁଁ ସୁଖୀ, ତାଙ୍କରି ସତ୍କର୍ମରେ ମୁଁ ସୁଖୀ, ତାଙ୍କରି ମାର୍ଗଦର୍ଶନରେ ମୁଁ ସୁସଂଯୋଜିତ, ତାଙ୍କ ଶୁଭାଶିଷ ମୋ ପାଇଁ ଆୟୁଷ୍ମାନର ମହାମନ୍ତ୍ର, ସିଏ ମୋ ବାପା, ତାଙ୍କ ପାଇଁ ମୋର ବିନମ୍ର ପ୍ରଣିପାତ।
1: ବହୁତ ସୁନ୍ଦର, ବହୁତ ହିଁ ଭଲ ଲାଗିଲା ଆପଣଙ୍କର କଥା ଶୁଣି। ଆପଣ ଆମ ସହିତ କନେକ୍ଟ ହେଇଥିଲେ ଆଜି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ରହିଲି, ନମସ୍କାର।
0: ନମସ୍କାର।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ବର୍ତ୍ତମାନ ଶୋ ଚାଲିଛି ଡାଲିନ୍ ଲାଇଭ୍ ଚିଟ୍ଚାଟ୍ ଆଉ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଆଜି ଆପଣଙ୍କ ସାଥିରେ ଆଉ ଆଜିର ଡାଲିନ୍ର ଟପିକ୍ ରହିଛି ବାପାଙ୍କ ପାଇଁ ପଦେ ସେୟାର କରିପାରିବେ ନିଜର ମତାମତ ଆମ ନମ୍ଘରରେ ଡାଏଲ୍ କରି ଡାଏଲ୍ କରିବା ପାଇଁ ନମ୍ଘର ହେଉଛି 0671230315 ଚାଲନ୍ତୁ ଦେଖିନେବା ନେକ୍ସଟ କଲର୍ କିଏ ଆମ ସହିତ ଯୋଡ଼ି ହୋଇଛନ୍ତି ଆଉ କୋଉଠୁ ଯୋଡ଼ି ହୋଇଛନ୍ତି

0: ହ୍ୟାଲୋ,
1: ଭୁବନେଶ୍ୱର କହୁଥିଲି, କୃପା ସିନ୍ଧୁ କବି।
0: ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆଜିର ଆମର ଡାଲି ଇନ୍ ଲାଇଭ ଚିଟ୍ଚାଟ୍ରେ। ନମସ୍କାର, ଶୁଭ ସନ୍ଧ୍ୟା, କେମିତି ଅଛନ୍ତି?
1: ବହୁତ ଭଲ ଅଛି ଆଜ୍ଞା।
0: ଆଜିର ଟପିକ ଉପରେ ଆପଣଙ୍କର କଣ ମତାମତ ରହିବ? ବାପାଙ୍କ ପାଇଁ ପଦେ ଟପିକରେ କଣ କହିବେ?
1: ବହୁତ ବହୁତ ସୁନ୍ଦର ଟପିକ
0: ଆଜ୍ଞା।
1: ଆଉ ଗୁରୁ ହମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ। କାହିଁକି ମୁଁ କହିଲି
0: ଆଜ୍ଞା,
1: ପ୍ରଥମେ ବାପା ମା ଆମର ଗୁରୁ, ପ୍ରଥମ ଗୁରୁ
0: ଆଜ୍ଞା,
1: କାହିଁକିନା ସେ ତାଙ୍କ କାନ୍ଧରେ ଆମକୁ ଧରିକି ବୁଲେଇଛନ୍ତି, ମାନେ କୁଆଡେ ଖେଳନା କିଣିବାକୁ ନେଇଛନ୍ତି, କେତେ କାମ ସେ ତାଙ୍କ ଦ୍ୱାରା ହେଇଛି, ଆମେ କଣ ସେଇଟା ମନେ ରଖିଛେ କି?
0: ନିହାତି
1: ମନେ ରଖିନେ, କିନ୍ତୁ ତାଙ୍କର ଆଦର୍ଶରେ ଆମେ ଯିବାଟା ସେତିକି ନିଜକୁ ଆମେ ଧନ୍ୟ ମନେ କରୁ। କାହିଁକିନା ବାପା ମତେ ମେଡିକାଲ ପଢେଇଲେ, ସେଇଟା ମୁଁ ଜାଣିଲି, ତାଙ୍କର ସେଇଟା ଗୋଟେ ଅମୂଲ୍ୟ, ତାଙ୍କରି କଥାଟା ମୁଁ ରଖିଥିଲି।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଜନକଲ୍ୟାଣ ଓ ବିଶ୍ୱଶାନ୍ତି ପାଇଁ ଯୋଗ ଏକ ମାର୍ଗ, ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ କହିଲେ ପ୍ରଧାନମନ୍ତ୍ରୀ। ଭାରତୀୟ ନୌସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ 3ଟି ଯୁଦ୍ଧ ଜାହାଜ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଏବଂ ଏନ୍ଟିଏ ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ। ଭାରତ ସମେତ ସମଗ୍ର ବିଶ୍ୱରେ ଆଜି 12ଶ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ସୁସ୍ଥ ଆୟୁ ପାଇଁ ଯୋଗ ବିଷୟବସ୍ତୁ ଆଧାରରେ ଯୋଗର ଉପକାରିତା ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଆଜିର ଦିନରେ ସଚେତନତା ସୃଷ୍ଟି କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି କୋଲକାତାର ରେଡ୍ ରୋଡ୍ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଶ୍ରୀ ମୋଦି ଯୋଗାଭ୍ୟାସ କରିବା ସହ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ କହିଥିଲେ, ଯୋଗ ନିକଟରେ ଜନସାଧାରଣ, ସମାଜ ଓ ଦେଶକୁ ଏକତ୍ର କରିବାର ଅଭୂତ ଶକ୍ତି ରହିଛି। ଯୋଗ ଜନକଲ୍ୟାଣ ସହିତ ବିଶ୍ୱ ଶାନ୍ତି ପାଇଁ ଏକ ମାର୍ଗ ବୋଲି ଶ୍ରୀ ମୋଦି କହିଥିଲେ।
1: अंतर्राष्ट्रीय योग दिवस के कारण ये दिन विश्व के सबसे बड़े सामूहिक उत्सव का दिन भी बन गया है। विश्व के अलग अलग हिस्सों से योग की एक से एक अद्भुत तस्वीरें आ रही है। हिमालय से लेकर हिंद महासागर तक, बंगाल से लेकर पश्चिम में सौराष्ट्र तक, पूरा देश योग की ऊर्जा से, चैतन्य से भरा हुआ नजर आ रहा है।
0: ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଏହା ମାନସିକ ସୁସ୍ଥତା ତଥା ଶାରୀରିକ ସୁସ୍ଥତାକୁ ସନ୍ତୁଳିତ କରିବା ସହ ସକାରାତ୍ମକ ଜୀବନ ଅତିବାହିତ କରିବାରେ ସହାୟକ ହୋଇଥାଏ। ଯୋଗକୁ କେବଳ ଏକ ନିର୍ଦ୍ଦିଷ୍ଟ ଦିବସରେ ସୀମିତ ନ ରଖି ଜୀବନର ଏକ ଅଂଶ ଭାବରେ ଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସରକାରଙ୍କ ଦ୍ୱାରା 100 ଦିନିଆ ଅନ୍ଲାଇନ୍ ଯୋଗ ପ୍ରଶିକ୍ଷଣ ଯୋଗୁଁ ଚଳିତ ବର୍ଷ ସବୁଦିନ ଯୋଗ ସ୍ଲୋଗାନ ଲୋକପ୍ରିୟ ହୋଇପାରିଛି ବୋଲି ଶ୍ରୀ ମୋଦି କହିଥିଲେ। ସୂଚନା ଅନୁସାରେ 2015 ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହେବା ଦିନଠାରୁ ପ୍ରଧାନମନ୍ତ୍ରୀ ଦିଲ୍ଲୀ, ଚଣ୍ଡୀଗଡ଼, ଲକ୍ଷ୍ନୌ, ମହୀଶୂର, ନ୍ୟୁୟର୍କ, ଶ୍ରୀନଗର ଏବଂ ବିଶାଖାପାଟଣାରେ ଯୋଗ ଦିବସର ନେତୃତ୍ୱ ନେଇଛନ୍ତି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶବ୍ୟାପୀ 100ଟି ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। କହିଥିଲେ, ଯୋଗ ଏକ ପୂର୍ଣ୍ଣାଙ୍ଗ ଜୀବନ ଦର୍ଶନ ଓ ନିରୋଗ ଜୀବନଯାପନର ଏକ ସମ୍ପୂର୍ଣ୍ଣ ବିଜ୍ଞାନ। ସୁସ୍ଥ ଓ ଚାପମୁକ୍ତ ଜୀବନ ପାଇଁ ସମସ୍ତଙ୍କୁ ନିୟମିତ ଯୋଗାଭ୍ୟାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ। ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଗଜପତି, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାରେ 3ଟି ନୂତନ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ଜଟଣୀର ବିଞ୍ଜଗିରିଠାରେ ଏକ ଅତ୍ୟାଧୁନିକ ଯୋଗ ଓ ନେଚୁରୋପାଥି ଅନୁଷ୍ଠାନ ନିର୍ମାଣ ଚାଲିଛି। ସରକାର ଯୋଗକୁ ବିଦ୍ୟାଳୟ ପାଠ୍ୟକ୍ରମ ଓ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କେନ୍ଦୁଝର ଧରଣୀଧର କ୍ରୀଡ଼ା ପରିସରଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଯୋଗ ସମାରୋହରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବା ପାଇଁ ଏକ ଶପଥପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁମିତା ରଥଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀ, ଯୁବ ସଂଗଠକ, ଛାତ୍ରଛାତ୍ରୀ ଏବଂ ଜନପ୍ରତିନିଧି ଯୋଗାଭ୍ୟାସ କରିଥିଲେ। ଯାଜପୁର ଇଣ୍ଡୋର ଷ୍ଟାଡିୟମଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଯୋଗ ଦିବସରେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗ ଦେଇଥିଲେ।

0: ଶରୀର ଓ ମନକୁ ସୁସ୍ଥ ରଖିବାରେ ସହଯୋଗ କରୁଥିବାରୁ ନିୟମିତ ଯୋଗ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।
1: माननीय प्रधानमंत्री नरेन्द्र मोदी आज योग दिवस सारा विश्व पालन होप्टेम्बर मस जातिसंघ जो बैठक होता है से प्रस्ताव देते कि योग को सारा विश्व में पालन कराए जातिसंघ में 177 देश अकुंठ समर्थन करते योग हूँ योगर उपशम शरीर पर सका उठी शोवा पर्यटन सबुब अच्छी एक सुस्थ समाज योगर आवश्यकता बहुत अच्छी।
0: ବ୍ୟାସନଗର ପୌରପରିଷଦ ଅନ୍ତର୍ଗତ ମଧୁସୂଦନ ନଗର ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ମଧ୍ୟ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ଏହି ଦିବସ ପାଳିତ ହୋଇଯାଇଛି। ନିରୋଗ ଶରୀର ସୁସ୍ଥ ମନ ବାର୍ଦ୍ଧକ୍ୟ ନିମନ୍ତେ ନିୟମିତ ଯୋଗାଭ୍ୟାସ ପ୍ରତ୍ୟେକଙ୍କ ପାଇଁ ଆବଶ୍ୟକ ବୋଲି ବକ୍ତାମାନେ କହିଥିଲେ। ଏହି ଅବସରରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। କୋରାପୁଟ ସ୍ୱୋର୍ଟସ୍ କମ୍ପ୍ଲେକ୍ସଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ରଘୁରାମ ମାଛ ଯୋଗ ଦେଇଥିଲେ। ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ କଟକ ମର୍କତନଗର ସେକ୍ଟର 6 ଜୟପ୍ରକାଶ ନାରାୟଣ ପାର୍କଠାରେ ଯୋଗ ଦିବସ ପାଳିତ ହୋଇଯାଇଛି। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବିମଳ ପ୍ରସାଦ ଦାସଙ୍କ ସମେତ ବରିଷ୍ଠ ନାଗରିକ ସ୍ୱେଚ୍ଛାସେବୀ ଜନସାଧାରଣ ଯୋଗାଭ୍ୟାସ କରିଥିଲେ। କେନ୍ଦ୍ରାପଡ଼ାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ଯୋଗଦେଇ ଭାରତର ପ୍ରାଚୀନ ଜ୍ଞାନ ପରମ୍ପରାର ଏହା ଏକ ଅମୂଲ୍ୟ ଦାନ ବୋଲି କହିଥିଲେ। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣଙ୍କ ସହିତ ଜନପ୍ରତିନିଧି ମାନେ ଯୋଗାଭ୍ୟାସ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜାହାଜ ନିର୍ମାଣ କ୍ଷେତ୍ରରେ ଏକ ନୂତନ ଦୃଷ୍ଟିକୋଣ ସହିତ ଭାରତ ଦ୍ରୁତ ଅଗ୍ରଗତି କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପଶ୍ଚିମବଙ୍ଗର କୋଲକାତାରେ ଆଜି ସ୍ୱଦେଶୀ ନିର୍ମିତ 3 ଯୁଦ୍ଧ ଜାହାଜକୁ ନୌସେନାରେ ସାମିଲ କରିବା ଅବସରରେ ଶ୍ରୀ ମୋଦି କହିଛନ୍ତି, କେନ୍ଦ୍ର ସରକାର ଗତ 12 ବର୍ଷରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ନୀତିଗତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ନୌସେନାରେ ଆଜି 3 ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ସାମିଲ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ନୌସେନାରେ ଏହି ଯୁଦ୍ଧ ଜାହାଜଗୁଡ଼ିକ ସାମିଲ ହେବା ପରେ ଦେଶରେ ସାମୁଦ୍ରିକ କ୍ଷେତ୍ର ଅଧିକ ସୁରକ୍ଷିତ ହୋଇପାରିବ। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ କୃଷି କାର୍ଯ୍ୟକ୍ରମ ଓ ଆଗାମୀ ଖରିଫ୍ ଋତୁ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଗସ୍ତ ସମୟରେ ଶ୍ରୀ ସିଂହଦେଓ କ୍ଷେତ୍ରସ୍ତରରେ ଚାଷୀଙ୍କ ସହିତ ଆଲୋଚନା ଓ ଏଲ୍ନିନୋ ଜନିତ ଅସ୍ୱାଭାବିକ ମୌସୁମୀ ପରିସ୍ଥିତିର ସମ୍ଭାବନାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। କୃଷି ବିଭାଗର ଅଧିକାରୀମାନଙ୍କୁ ବିଭିନ୍ନ ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଏବଂ ଜିଲ୍ଲା କୃଷି ଆପଦକାଳୀନ ଯୋଜନାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଥିଲେ। ଚାଷ ସମୟରେ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସମୟୋଚିତ ପରାମର୍ଶ, କୃଷି ସାମଗ୍ରୀର ପର୍ଯ୍ୟାପ୍ତ ଉପଲବ୍ଧତା ଓ କ୍ଷତ୍ରିୟ ସ୍ଥିତିର ନିରନ୍ତର ତଦାରଖ ଜରୁରୀ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେଓ ଜିଲ୍ଲାରେ ଆଦର୍ଶ କୃଷି କ୍ଷେତ୍ର ପ୍ରତିଷ୍ଠା ପାଇଁ ଚିହ୍ନଟ ହୋଇଥିବା ଜମି ବୁଲି ଦେଖିଥିଲେ। ଏହି ପ୍ରସ୍ତାବିତ ମଡେଲ ଫାର୍ମଗୁଡ଼ିକ କୃଷି ପ୍ରଦର୍ଶନ, ଗବେଷଣା, ପ୍ରଯୁକ୍ତିବିଦ୍ୟାର ପ୍ରସାର ଏବଂ ଚାଷୀଙ୍କ ମଧ୍ୟରେ ଉନ୍ନତ ଚାଷ ପ୍ରଣାଳୀର ପ୍ରୋହାହନ ଦିଗରେ କାର୍ଯ୍ୟ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ରାଜ୍ୟ ସରକାରଙ୍କର 2 ବର୍ଷ ଶାସନକାଳ ପୂର୍ତ୍ତି ଉପଲକ୍ଷେ ଆସନ୍ତା ବୁଧବାରଠାରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ ବିଷୟବସ୍ତୁ ଆଧାରରେ ଏହାର ଆୟୋଜନ କରାଯିବ। ରାଜ୍ୟସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମ ପୁରୀ ପୌରପାଳିକା ଟାଉନ୍ହଲ୍ଠାରେ ଅପରାହ୍ନ ସମୟରେ ଆରମ୍ଭ ହେବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ନାଗରିକଙ୍କ ସହିତ ସମ୍ପର୍କକୁ ଅଧିକ ସୁଦୃଢ଼, ସହରୀ ବିକାଶ କ୍ଷେତ୍ରରେ ହାସଲ ହୋଇଥିବା ପ୍ରମୁଖ ସଫଳତାର ପ୍ରଦର୍ଶନ ଏବଂ ରାଜ୍ୟର ସହରାଞ୍ଚଳ ଭବିଷ୍ୟତକୁ ସମୃଦ୍ଧ କରିବାରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏହି ଜନସମ୍ପର୍କ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଏହି ଅବସରରେ ପାନୀୟ ଜଳ ଯୋଗାଣ, ଗୃହ ନିର୍ମାଣ, ପରିମଳ, ସାଧାରଣ ପରିବହନ, ମେଟ୍ରୋ ଭିଜନ ଏବଂ ଡିଜିଟାଲ୍ ଶାସନ କ୍ଷେତ୍ରରେ ହାସଲ ହୋଇଥିବା ସଫଳତାକୁ ନେଇ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। କାର୍ଯ୍ୟକ୍ରମର ସୁଚାରୁ ରୂପାୟନ ପାଇଁ ସମସ୍ତ ମହାନଗର ନିଗମ କମିଶନର ଏବଂ ନିର୍ବାହୀ ଅଧିକାରୀଙ୍କୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା ଅପରାହ୍ନ 2 ଆରମ୍ଭ ହୋଇଥିବା ବେଳେ 5:15 ପର୍ଯ୍ୟନ୍ତ ଚାଲିଥିଲା। ଦେଶର 551 ସହରରେ 5,454 ପରୀକ୍ଷା କେନ୍ଦ୍ର ସମେତ ବିଦେଶର 14 ସହରରେ 22 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ସୂଚନା ଅନୁଯାୟୀ ଓଡ଼ିଶାର 27 ସହରରେ 132 ପରୀକ୍ଷା କେନ୍ଦ୍ରରେ ପ୍ରାୟ 57,000 ଛାତ୍ରଛାତ୍ରୀ ନିଟ୍ ୟୁଜି ପୁନଃ ବେସିକା ପରୀକ୍ଷା ଦେଇଥିବା ଜଣାପଡ଼ିଛି। ଏହି ପରୀକ୍ଷାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଗତକାଲି ଦେଶବ୍ୟାପୀ

ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା। ନିଟ୍ ୟୁଜି ପରୀକ୍ଷା ପାଇଁ 2 ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ଆଧାର ଆଧାରିତ ଚିହ୍ନଟୀକରଣ ପ୍ରକ୍ରିୟା ବ୍ୟବସ୍ଥା କରାଯାଇଥିଲା। ଜନକଲ୍ୟାଣ ଓ ବିଶ୍ୱଶାନ୍ତି ପାଇଁ ଯୋଗ ଏକ ମାର୍ଗ, ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ କହିଲେ ପ୍ରଧାନମନ୍ତ୍ରୀ। ଭାରତୀୟ ନୌସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ 3ଟି ଯୁଦ୍ଧ ଜାହାଜ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଏବଂ ଏନ୍ଟିଏ ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।

0: ആകാശവാണി ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ମୁଖ୍ୟ ସମ୍ବାଦ 2047 ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ ପାଇଁ ବିକାଶ ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି। ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କର ଉଦ୍ବୋଧନ। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଦେଶ ତଥା ଦେଶ ବାହାରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ। ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଅପରିହାର୍ଯ୍ୟ କହିଲେ ପ୍ରଧାନମନ୍ତ୍ରୀ। ତାମିଲନାଡୁରେ ଆମୋନିଆ ଗ୍ୟାସ୍ ଦୁର୍ଘଟଣାରେ 7 ମୃତ 70 ଆହତ ଏବଂ ଶ୍ରୀଲଙ୍କାର ତାମ୍ବୁଲାଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ରେ ଶ୍ରୀଲଙ୍କାକୁ 66 ରନ୍ରେ ପରାସ୍ତ କଲା ଭାରତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟପ୍ରଦେଶର ଜବଲପୁରଠାରେ ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ବିଭିନ୍ନ ବିଭାଗର କୃତି ଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରିଛନ୍ତି। ଉତ୍ସବରେ ମଧ୍ୟପ୍ରଦେଶ ରାଜ୍ୟପାଳ ତଥା କୁଳାଧିପତି ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଇନ୍ଦର ସିଂ ପରମାର ଯୋଗଦେଇଥିଲେ। ଏହି ଅବସରରେ ରାଷ୍ଟ୍ରପତି ଉଦ୍ବୋଧନ ଦେଇ କହିଛନ୍ତି, ରାଣୀ ଦୁର୍ଗାବତୀଙ୍କ ନାମରେ ନାମିତ ଏହି ବିଶ୍ୱବିଦ୍ୟାଳୟ ସାହସ ବୀରତ୍ୱର ପ୍ରତୀକକୁ ସୂଚାଉଛି। ରାଣୀ ଦୁର୍ଗାବତୀ ସର୍ବଦା ଭାରତୀୟ ମହିଳାଙ୍କୁ ଆଗାମୀ ପିଢ଼ି ଲାଗି ପ୍ରୋତ୍ସାହିତ କରୁଥିଲେ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ବିଶ୍ୱବିଦ୍ୟାଳୟ ଚତୁଃପାର୍ଶ୍ୱ ଅଞ୍ଚଳରେ ବହୁସଂଖ୍ୟକ ଜନଜାତି ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି। ଜନଜାତି ସମ୍ପ୍ରଦାୟର ଲୋକମାନଙ୍କୁ ସଶକ୍ତ କରିବା ଦିଗରେ ବିଭିନ୍ନ କାର୍ଯ୍ୟ ହାତକୁ ନେବା ଲାଗି ସେ ବିଶ୍ୱବିଦ୍ୟାଳୟ ସହ ସଂଶ୍ଲିଷ୍ଟ ବ୍ୟକ୍ତିମାନଙ୍କୁ ଆହ୍ୱାନ ଦେଇଛନ୍ତି। ଜନଜାତି ସମ୍ପ୍ରଦାୟର ଲୋକମାନେ ବିଶେଷକରି ସ୍ୱାଭିମାନୀ, ସେମାନେ ସେମାନଙ୍କ ସମସ୍ୟା ମୁକ୍ତ ଭାବରେ କହିପାରିନଥାନ୍ତି। ଏହି ପରିସ୍ଥିତିରେ ଶିକ୍ଷିତ ଯୁବବର୍ଗ ସେମାନଙ୍କ ଗ୍ରାମ ଓ ସମ୍ପ୍ରଦାୟର ଲୋକଙ୍କ ସହ ଯୋଗାଯୋଗରେ ରହି ସରକାରଙ୍କ ବିଭିନ୍ନ ଯୋଜନା ଏବଂ ସୁଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି।
1: ରାଣୀ ଦୁର୍ଗାବତୀ ଭାରତକେ ନାରୀ ଶକ୍ତିକେ ଶୌର୍ଯ୍ୟ କେ ପ୍ରତି ସଦୈବ ନାରୀ ଶକ୍ତିକେ ଲିଏ ପ୍ରେରଣା କେ ସ୍ରୋତ ରହେଗି। ଇସ୍ ବିଶ୍ୱବିଦ୍ୟାଳୟ କେ ଆସପାସ କେ କ୍ଷେତ୍ରମେ ଜନଜାତି ବନବାସୀ ସଂସ୍କୃତି କି ପ୍ରଚୁର ଉପସ୍ଥିତି ହେ। ଇସ୍ ବିଶ୍ୱବିଦ୍ୟାଳୟ ସେ ଯୁଡେ ରାଣୀ ଦୁର୍ଗାବତୀ କେ ନାମ କି ସାର୍ଥକତା ସଭି ସିଦ୍ଧ ହୋଗି ଯୋ ସଭି ଭାଗିଦାରୀ ଜନଜାତୀୟ ସମାଜ ଅର୍ ବଞ୍ଚିତ ତଥା ପିଛିଡ଼େ ବର୍ଗ ବିଶେଷକର ଇନ୍ ବର୍ଗ କି ବେଟିଓ କି ସଶକ୍ତିକରଣ କେ ଲିଏ ପ୍ରୟାସ କରେ।
0: 2047 ମସିହା ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ ପାଇଁ ବିକାଶ ସମାଜର ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଉଭୟ ବ୍ୟକ୍ତିବିଶେଷ ଏବଂ ସମାଜର ବିକାଶ ପାଇଁ ଶିକ୍ଷା ହେଉଛି ପ୍ରମୁଖ ଅସ୍ତ୍ର ବୋଲି ଶ୍ରୀମତୀ ମୁର୍ମୁ ଏହି ମର୍ମରେ କହିଛନ୍ତି। ଏଣୁ ଜନଜାତି ସମ୍ପ୍ରଦାୟର ସାମଗ୍ରିକ ବିକାଶ ପାଇଁ ଶିକ୍ଷା ପ୍ରଦାନ କ୍ଷେତ୍ରରେ ନିରନ୍ତର ଉଦ୍ୟମ ଜାରି ରହିବା ଉଚିତ ବୋଲି ରାଷ୍ଟ୍ରପତି କହିଛନ୍ତି। ଆସନ୍ତାକାଲି ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରିବେ। ସେଠାରେ ସହରିଆ ଜନଜାତିର ସଦସ୍ୟ, ଚିତା ଟ୍ରାକର୍ସ ଏବଂ ହ ପାର୍କର କ୍ଷେତ୍ରୀୟ ଦଳର ସଦସ୍ୟମାନଙ୍କ ସହ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଆନ୍ତର୍ଜାତିକ ଯୋଗ ଦିବସ ଆଜି ସମଗ୍ର ଦେଶ ତଥା ଦେଶ ବାହାରେ ମଧ୍ୟ ପାଳିତ ହୋଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସୁସ୍ଥ ଆୟୁ ପାଇଁ ଯୋଗ। ଯୋଗରେ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଇଛି। ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ପଶ୍ଚିମବଙ୍ଗ କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ଯୋଗ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ଯୋଗ କୌଣସି ଗୋଟିଏ ଆୟୁବର୍ଗ ପାଇଁ ସୀମିତ ନୁହେଁ, ବରଂ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଯୋଗ ମାଧ୍ୟମରେ ବୟସ ବଢ଼ିବା ସହ ଜଣେ ବ୍ୟକ୍ତି

ନ୍ୟୁଜିଲାଣ୍ଡକୁ 2-0 ଗୋଲ୍ରେ ପରାସ୍ତ କରି ଫାଇନାଲ୍ରେ ବିଜୟୀ ହୋଇଛି। ଖେଳର ପ୍ରଥମ 4 ମିନିଟ୍ ମଧ୍ୟରେ ଭାରତ ପକ୍ଷରୁ ନବନୀତ କୌର ପ୍ରଥମ ଗୋଲ୍ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଫ୍ଆଇଏଚ୍ ହକି ମହିଳା ନ୍ୟାସନାଲ୍ କପ୍ ପ୍ରତିଯୋଗିତାରେ ଭାରତର ହକି ଦଳ ବିଜୟ ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ଆଟଲାଣ୍ଟାଠାରେ ଆଜି ରାତିରେ ଫିଫା ବିଶ୍ୱକପ୍ ଗ୍ରୁପ୍ ଏଚ୍ ମ୍ୟାଚ୍ରେ ସ୍ୱେନ୍ ଏବଂ ସାଉଦି ଆରବ ମଧ୍ୟରେ ଖେଳ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 9:30 ଆରମ୍ଭ ହେବ। ଅନ୍ୟ ଏକ ଖେଳ ଆମେରିକାର ଲସ୍ ଏଞ୍ଜେଲସ୍ଠାରେ ରାତି 12:30 ଗ୍ରୁପ୍ ଜି ମ୍ୟାଚ୍ରେ ବେଲ୍ଜିୟମ୍ ଓ ଇରାନ୍ ମଧ୍ୟରେ ମୁକାବିଲା ହେବ। 2047 ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ ପାଇଁ ବିକାଶ ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି। ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କର ଉଦ୍ବୋଧନ। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଦେଶ ତଥା ଦେଶ ବାହାରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ। ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଅପରିହାର୍ଯ୍ୟ କହିଲେ ପ୍ରଧାନମନ୍ତ୍ରୀ। ତାମିଲନାଡୁରେ ଆମୋନିଆ ଗ୍ୟାସ୍ ଦୁର୍ଘଟଣାରେ 7 ମୃତ 70 ଆହତ। ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ରେ ଶ୍ରୀଲଙ୍କାକୁ 66 ରନ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।

ଇଂଲଣ୍ଡର ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ୍ ଗ୍ରାଉଣ୍ଡଠାରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲୁଥିବା ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀରୁ ଟ୍ୟୁନ୍ କହିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍

ସୂର୍ଯ୍ୟ ଦେବତାଙ୍କ କିରଣରୁ ଆରମ୍ଭ ହୁଏ ଗୋଟିଏ ନୂଆ ସକାଳ। ପ୍ରଭୁ ନାରାୟଣଙ୍କର ନାମରୁ ଆରମ୍ଭ ହୁଏ ଗୋଟିଏ ନୂଆ ଦିନର। ଆସନ୍ତୁ ଏହି ନୂଆ ଦିନକୁ ସ୍ୱାଗତ କରିବା, ପ୍ରଭୁଙ୍କ ନାମ ଜପ ଆରମ୍ଭ କରିବା। ଆଜିର ଏହି ଦିନ

ଏହି ସକାଳର ବନ୍ଦନା ପ୍ରଭୁ, ତୁମେ ହିଁ ସଞ୍ଜର ଆଳତୀ। ଏହି ଭକ୍ତି ଭାବ ମନରେ ରଖି ଈଶ୍ୱରଙ୍କୁ ସ୍ମରଣ କଲି, ତାଙ୍କରି କୃପା ସେ ଅଜାଡ଼ି ଦେଇଥାନ୍ତି ଭକ୍ତଙ୍କ ଉପରେ। ଭକ୍ତର ଭକ୍ତିରେ ଅଛି ସେହି ଶକ୍ତି ଯାହା ଈଶ୍ୱରଙ୍କର ନିକଟତର କରିଥାଏ ଆମକୁ। ଭକ୍ତିର ମାର୍ଗ ହେଉଛି ଶ୍ରେଷ୍ଠ ମାର୍ଗ, ଈଶ୍ୱରଙ୍କୁ ପାଇବାର ସବୁଠାରୁ ଶ୍ରେଷ୍ଠ ଆଉ ସରଳ ମାଧ୍ୟମ। ପ୍ରଭୁଙ୍କର ନାମ ନେଇଗଲେ ହିଁ ଭକ୍ତଟିର ଜୀବନ ଧନ୍ୟ ହୋଇଯାଏ। ତେଣୁ ଆସନ୍ତୁ ଏଇ ନୂଆ ସକାଳରେ ପ୍ରଭୁଙ୍କର ନାମ ଜପ କରି, ନାମ ଗାନ କରି ଆଜିର ଏଇ ପବିତ୍ରକୁ, ଏହି ପବିତ୍ର ମୁହୂର୍ତ୍ତକୁ ଆହୁରି ପବିତ୍ର କରିନେବା।

ଶୁଣୁଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଈଶ୍ୱରଙ୍କର ନାମ ନେଇ, ପ୍ରଭୁଙ୍କର ନାମ ନେଇ ଆଜିର ଏଇ ନୂଆ ସକାଳକୁ ଆମେ ଆରମ୍ଭ କରିଛେ। ପ୍ରଭୁଙ୍କର ପ୍ରିୟ ହେଉଛି ଭକ୍ତି ଆଉ ଭକ୍ତ। ନିଷ୍କାମ ଭକ୍ତି ଥିବା ସରଳ ମନରେ ହିଁ ନାରାୟଣ ସଦା ସର୍ବଦା ବାସ କରନ୍ତି। ଭାବ ଭକ୍ତିର ପୁଷ୍ପଟିଏ ଅର୍ପଣ କରିଦେଲେ ଈଶ୍ୱର ତାକୁ ଗ୍ରହଣ କରନ୍ତି ଆଉ ଭକ୍ତଙ୍କ ଉପରେ ନିଜର ଆଶୀର୍ବାଦ ଢାଳି ଦିଅନ୍ତି।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଭକ୍ତି ଭାବର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳିକୁ ଏଇଠି ହିଁ ଶେଷ କରିବା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 71ତମ ଭାଗ। ଆସନ୍ତୁ ଶୁଣିବା ବର୍ତ୍ତମାନ ଶ୍ରୀମଦ୍ ଭାଗବତର 71ତମ ଅଧ୍ୟାୟ।

ମୈତ୍ରେୟ ବିଦୁରଙ୍କୁ କହିଥିଲେ ଯେ ବିଦୁରଙ୍କ ପାଇଁ ହିଁ ଦେବକୀ ନନ୍ଦନ କୃଷ୍ଣ ତାଙ୍କୁ ବିଶ୍ୱର ପ୍ରକାଶ ମହତ୍ତ୍ୱ ଆଦି ତତ୍ତ୍ୱଜ୍ଞାନ କହିଥିଲେ। ସେହି ଜ୍ଞାନ ଆଧ୍ୟାତ୍ମ ଜ୍ଞାନ। ଦେବଗଣ ମଧ୍ୟ ଭଗବାନଙ୍କ ଶକ୍ତି ଓ ମାୟା ବିଷୟରେ କହିଥିଲେ। ମୈତ୍ରେୟ ମୁନି ଏହି ପ୍ରସଙ୍ଗରେ କହିଥିଲେ ଯେ ମଣିଷର ଦେହ ଭିତରେ ନାନା ସ୍ଥାନରେ ଭଗବାନ ବିରାଜିତ ହୋଇ କାର୍ଯ୍ୟକ୍ଷମ କରାନ୍ତି। ମଣିଷର ସେବାରେ ଭଗବାନ ସନ୍ତୁଷ୍ଟ ହୁଅନ୍ତି।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ ଆପଣଙ୍କ କହିବାର ଅଛି ଆପଣମାନଙ୍କ ସାଥିରେ ମୋ ତରଫରୁ ୱାନ୍ସ ଅଗେନ୍ ଅ ଭେରି ଗୁଡ୍ ମର୍ଣ୍ଣିଂ ଆଣ୍ଡ ଶୁଭ ସକାଳ ଶ୍ରୋତା ବନ୍ଧୁ ଆଜିର ଏହି ନୂଆ ସକାଳ ନା ବହୁତ କିଛି ନେଇକି ଆସିଛି ସତରେ ଯଦି ଆମେ ସକାଳଟିକୁ ବୁଝିବାକୁ ଚେଷ୍ଟା କରିବା ନା କିଛି ନୂଆ ଆଶା ନୂଆ ବିଶ୍ୱାସ ନୂଆ ପ୍ରେରଣା ସବୁ କିଛି ଆମ ପାଇଁ ନେଇକି ଆସିଛି ତେବେ ଚାଲନ୍ତୁ ଖୁସିରେ ଖୁସିରେ ଆଜିର ଏହି ନୂଆ ସକାଳକୁ ଆମେ ସ୍ୱାଗତ କରିବା ଆମ ଜୀବନର ଗୋଟିଏ ନୂଆ ଫର୍ଦ୍ଦକୁ ଆମେ ଲେଖିବାକୁ ଚେଷ୍ଟା କରିବା ହଁ ଏହି କଲମ ଆମର ସାଥ ନ ଦେଇପାରେ ଆମେ ଯାହା ଚେଷ୍ଟା କରୁଛୁ ତାହା ଲେଖା ନ ଯାଇପାରେ କିନ୍ତୁ ତା ମାନେ ନୁହେଁ କି ଆମେ ଅଟକି ଯିବା ବା ଆମ ହାତ ଅଟକି ଯିବ ଆମେ କେବେ ବି ଅଟକିବାନି କି ଆମ ହାତକୁ ରୋକିବାନି କାହିଁକି ନା ଆଗକୁ ବଢ଼ିବାର ନା ହିଁ ଜୀବନ ଆଉ ଜୀବନ ଯେତେ ଯାହା ବି ଆମକୁ ଦେଉନା କାହିଁକି ଜୀବନ ବହୁତ ସୁନ୍ଦର ତାକୁ ସବୁବେଳେ ଗୋଟେ ସକାରାତ୍ମକ ଚିନ୍ତାଧାରା ଗୋଟେ ପଜିଟିଭ ୱେରେ ଯଦି ଆମେ ଦେଖିବା ତାହେଲେ ନିହାତି ଭାବରେ ଜୀବନକୁ ଆମେ ଏନ୍ଜୟ କରିପାରିବା ଏବଂ ପ୍ରତ୍ୟେକଟି ମୁହୂର୍ତ୍ତରେ ଯାହା ବି ଆମ ଜୀବନରେ ଆସୁଛି ନା ଜୀବନର ରାସ୍ତାରେ ଆସୁଛି ନା ତାକୁ ଆମେ ଫେସ୍ କରିପାରିବା ସୋ ଚାଲନ୍ତୁ ଏଇ ନୂଆ ପଜିଟିଭ ଚିନ୍ତାଧାରା ସହିତ ଆଜିର ଏଇ ନୂଆ ସକାଳକୁ ସ୍ୱାଗତ କରିବା ଓ ଆଗକୁ ବଢ଼ିଯିବା ଗୋଟେ ଲଭଲି ଟ୍ରାକ୍ ଶୁଣାଉଛି ଆପଣଙ୍କୁ ଏନ୍ଜୟ କରନ୍ତୁ

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ ଦିଲ୍ ସି ଦିଲ୍ ତକ୍ କୋୟଲ ଆପଣମାନଙ୍କ ସାଥିରେ ଅଛି ଆଜିର ଏଇ ନୂଆ ସକାଳରେ। ଏଇ ନୂଆ ସକାଳକୁ ଆମେ ସମସ୍ତେ ମିଶି ୱେଲକମ୍ କରୁଛେ ଆଉ ଗୋଟେ ପଜିଟିଭ୍ ଏନର୍ଜି ସହିତ ହିଁ ୱେଲକମ୍।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ ସୋ ଦିଲ୍ ସେ ଦିଲ୍ ତକ୍ରେ ମୁଁ ଆପଣଙ୍କ କୋୟଲ ଆପଣମାନଙ୍କ ସାଥିରେ ଅଛି ଆଜିର ବ୍ୟୁଟିଫୁଲ୍ ମର୍ଣ୍ଣିଂକୁ ଆମେ ସମସ୍ତେ ମିଶି ଏନ୍ଜୟ କରୁଛେ ଶ୍ରୋତାବନ୍ଧୁ ସକାଳର ହାଲକା ସୂର୍ଯ୍ୟକିରଣ ଆମ ମନକୁ ଯେତିକି ଉର୍ଜା ଯୋଗେଇଥାଏ ନା ସେଇ ଉର୍ଜା ପଜିଟିଭ୍ ଏନର୍ଜି ହେଇକି ଆମ ପୁରା ଶରୀରରେ ଖେଳି ଯାଇଥାଏ ସେଇଥିପାଇଁ ସକାଳୁ ସକାଳୁ ଯଦି ହାଲକା ସୂର୍ଯ୍ୟକିରଣ ଆପଣ ନେଉଛନ୍ତି ଆପଣଙ୍କର ବଡି ପାଇଁ ଆପଣଙ୍କର ମନ ପାଇଁ ସବୁ ପାଇଁ ସେ ବହୁତ ଭଲ ଏମିତି ତ ଭିଟାମିନ୍ ଡି ମିଳେ ଆମେ ସମସ୍ତେ ଜାଣିଛେ କିନ୍ତୁ ସେମିତି ଯଦି ଆମେ ଦେଖିବାକୁ ଯିବା ଗୋଟେ ନୂଆ ସୂର୍ଯ୍ୟ କିଛି ନୂଆ ପ୍ରେରଣା ହିଁ ଆମକୁ ଦେଇଥାନ୍ତି ସକାଳୁ ସକାଳୁ ପ୍ରତ୍ୟେକ ଦିନ ସେ ଆମକୁ ଏଇ ପ୍ରେରଣା ଦିଅନ୍ତି କି ରାତି ଯେତେ ବି ଗାଢା ଥାଉ ଯେତେ ବି ଲମ୍ବା ଥାଉ ପୁଣି ଥରେ ଆମକୁ ନୂଆ କରି ଉଦୟ ହେବାକୁ ପଡିବ ପୁଣି ଥରେ ନିଜ ଜୀବନର ରାସ୍ତା ଚାଲିବାକୁ ପଡିବ ତେବେ ଚାଲନ୍ତୁ ଏଇ ଜୀବନର ରାସ୍ତାରେ ତ ବର୍ତ୍ତମାନ ମୁଁ ଆପଣଙ୍କ ସାଥିରେ ଅଛି ଆମେ ଆଗକୁ ବଢିବା ଆଉ କିଛି ସୁନ୍ଦର ଗୀତ ଆମେ ଶୁଣିବା।

ସାଉଣ୍ଡ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ ଦିଲ୍ ସେ ଦିଲ୍ ତକ୍ ମୁଁ ଆପଣଙ୍କ କହିଲା ଆପଣମାନଙ୍କ ସାଥିରେ ଆପଣମାନଙ୍କ ପାଖରେ ଶ୍ରୋତବନ୍ଧୁ ଆରମ୍ଭ କରିଦେବା ଆମର ମର୍ଣ୍ଣିଂ ମେଲୋଡି କାର୍ଯ୍ୟକ୍ରମ ଆପଣଙ୍କ ମର୍ଣ୍ଣିଂକୁ ଟିକେ ଅଧିକା ମେଲୋଡିୟସ୍ କରିବା ପାଇଁ ମୋର ରହିବ ଚେଷ୍ଟା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ତେବେ ଗୋଟେ ନୂଆ ସକାଳ ଆସିଲେ ନା କିଛି ନୂଆ ବାର୍ତ୍ତା ବି ନେଇକି ଆସିଥାଏ ଆମ ପାଇଁ ଆଉ ସେଇ ବାର୍ତ୍ତା ଆମ ଜୀବନକୁ ବହୁତ ସମୃଦ୍ଧ କରିବାରେ ସାହାଯ୍ୟ ବି କରେ ତେବେ ଆଜିର ନୂଆ ସକାଳଟି କ'ଣ ନୂଆ ବାର୍ତ୍ତା ନେଇକି ଆସିଛି ଆମେ ସେ ବିଷୟରେ ଚିନ୍ତା କରିବା ଆଉ ଆମେ ଚିନ୍ତା କରିବା କଥା ହେବା କି କେମିତି ସେଇ ନୂଆ ସକାଳର ନୂଆ ବାର୍ତ୍ତାଟି ଆମ ଜୀବନକୁ ସୁନ୍ଦର କରିତୁଲୁଛି ପ୍ରତ୍ୟେକ ନୂଆ ସକାଳ ଆସିଲେ ନା ଆମ ଜୀବନରେ ଗୋଟେ ନୂଆ ଆଶା ସ୍ୱପ୍ନ ଆଉ ସମ୍ଭାବନା ନେଇକି ଆସିଥାଏ ରାତିର ଅନ୍ଧକାର ତ ବହୁତ ଗାଢ଼ ଥାଏ କିନ୍ତୁ ତାପରେ ସୂର୍ଯ୍ୟଙ୍କର ସୁନେଲି କିରଣ ଯେତେବେଳେ ଧରା ପୃଷ୍ଠକୁ ଧରଣୀକୁ ଛୁଇଁଥାଏ ନା ଆଲୋକିତ କରି ତ ଦେଇଥାଏ ସିଏ ତା ସହିତ

ମନରେ ଗୋଟିଏ ନୂଆ ଉତ୍ସାହ ମଧ୍ୟ ସୃଷ୍ଟି କରିଥାଏ। ସକାଳର ଥଣ୍ଡା ଥଣ୍ଡା ପବନ, ପକ୍ଷୀମାନଙ୍କର କିଚିରିମିଚିରି ଶବ୍ଦ ଆଉ ପ୍ରକୃତିର ସବୁ ଜୀବା ଆମକୁ ଗୋଟିଏ ସକାରାତ୍ମକ ଚିନ୍ତାଧାରା ଆଡ଼କୁ ନେଇଯାଇଥାଏ। ଏମିତି ଗୋଟିଏ ସୁନ୍ଦର ପରିବେଶରେ ଚାଲନ୍ତୁ ଆଜି ଦିନର ଏଇ ସମୟରେ ଆଗକୁ ବଢ଼ି ଚାଲିବା, ଜୀବନର ରାସ୍ତାରେ ଆଗକୁ ବଢ଼ି ଚାଲିବା କିଛି ସୁନ୍ଦର ଗୀତ ସହିତ। ଆପଣଙ୍କ ପାଇଁ ଏ ମେଲୋଡିୟସ୍ ଟ୍ରାକ୍ ଏଞ୍ଜୟ କରନ୍ତୁ।

0: ଦୁଇ ବର୍ଷର ଯାତ୍ରା ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
1: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ଼ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ।
0: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା, ଗାଁଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢ଼ୀକରଣ।
1: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ, ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା, ଶିକ୍ଷାରେ ଅଗ୍ରଗତି, ଦକ୍ଷତାରେ ସଶକ୍ତିକରଣ। ବିକଶିତ ଓଡ଼ିଶାର ସଂକଳ୍ପ,
0: ବିକାଶର ଧାରା ଓଡ଼ିଶା ସାରା।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସୋ ମୁଁ କୋୟଲ ଆପଣମାନଙ୍କ ସାଥିରେ ଅଛି ଆଉ ମର୍ଣ୍ଣିଂ ମେଲୋଡି କାର୍ଯ୍ୟକ୍ରମ ବର୍ତ୍ତମାନ ଚାଲିଛି। ଶ୍ରୋତବନ୍ଧୁ, ଗୋଟିଏ ନୂଆ ସକାଳ ଆସିଲେ କ'ଣ ସବୁ ନୂଆ ବାର୍ତ୍ତା ମୋ ପାଇଁ ନେଇକି ଆସେ ସେ ବିଷୟରେ ଆଜି ଆମେ କଥା ହେଉଛେ, ଆଉ ଆମେ ନୂଆ ସକାଳର ନୂଆ ବାର୍ତ୍ତାକୁ ବୁଝିବାକୁ ବି ଚେଷ୍ଟା କରୁଛେ। ନୂଆ ସକାଳ ଯେତେବେଳେ ଆସେ ନା, କେବଳ ଗୋଟେ ନୂଆ ଦିନର ଆରମ୍ଭ ହୁଏନି, ବରଂ ନୂଆ ଲକ୍ଷ୍ୟ, ନୂଆ ସଂକଳ୍ପ ଆଉ ସଫଳତା ପଥରେ ଆଗେଇ ଯିବା ପାଇଁକି ସେ ପ୍ରେରଣା ଦେଇଥାଏ ଆମକୁ। ତେଣୁ ଆମକୁ କ'ଣ କରିବାର ଅଛି, ସେ ପ୍ରେରଣାକୁ ବୁଝିବାର ଅଛି, ସେ ପ୍ରେରଣାକୁ ଗ୍ରହଣ କରିବାର ଅଛି ଆଉ ଜୀବନର ରାସ୍ତାରେ ଆଗେଇ ଯିବାର ଅଛି। କାହିଁକି ନା ଯେତେ ଝଡ଼ ଛଞ୍ଜା ଆସୁ, ଯେତେ ପାଦ ଝୁଣ୍ଟି ଯାଉ ପଛେ, ଆମକୁ ଜୀବନର ରାସ୍ତାରେ ଆଗକୁ ହିଁ ଚାଲିବାକୁ ପଡ଼ିବ। ଆଉ ଏଇ ଆଗକୁ ଚାଲିବାର ନାଁ ହିଁ ହେଉଛି ଜୀବନ। ତେବେ ଆସନ୍ତୁ ନା ସମସ୍ତେ ମିଶି ପ୍ରତ୍ୟେକ ନୂଆ ସକାଳ ଯାହା ଆମ ଜୀବନରେ ଆସୁଛି, ସେଇ ପ୍ରତ୍ୟେକ ନୂଆ ସକାଳକୁ ଆମେ ସ୍ୱାଗତ କରିବା ଆଉ ଆମ ଜୀବନକୁ ସୁନ୍ଦର ଆଉ ସାର୍ଥକ କରିବା।

0: ସେଇଆ କହୁଛନ୍ତି ଏଇ ଗୀତ
1: ପ୍ରତ୍ୟେକ ଗୀତ କିଛି ବାତାବରଣ କ୍ରିଏଟ୍ କରେ ମଣିଷ ସ୍ଥିତି ଅନୁସାରେ, କିନ୍ତୁ ଗୀତ ତ ସଙ୍ଗୀତ ଗୋଟେ ଏମିତିଆ ଜିନିଷ ଯେ କୋଉ ମୁହୂର୍ତ୍ତରେ କଣ ସିଚୁଏସନ୍ ଅଛି ତାକୁ ଶୁଣିଲେ ଟିକେ ନାକୁ ପଜିଟିଭ ଆସିଯାଏ।
0: ତାହେଲେ କୋଉ ଗୀତରେ ଆପଣଙ୍କୁ ବେଶୀ ପଜିଟିଭ କରେଇ ଦିଏ, ଆପଣଙ୍କ ମନ ଭଲ ହେଇଯାଏ କୋଉ ଗୀତ ଶୁଣିଲେ? ଏଇ ଗୀତଟି
1: ଆଚ୍ଛା,
0: ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ସେୟାର କଲେ। ରହିଲି, ନମସ୍କାର।
1: ନମସ୍କାର ଆଜ୍ଞା।
0: ଶ୍ରୋତା ବନ୍ଧୁ, ଆପଣ ମଧ୍ୟ କଲ୍ କରନ୍ତୁ, ଆମ ସହିତ ସେୟାର କରନ୍ତୁ, ଏମିତି କଣ ଗୀତ ଅଛି, କୋଉ ଗୀତ ଅଛି ଯୋଉ ଗୀତଟିକୁ ବାରମ୍ବାର ଶୁଣିବାକୁ ଆପଣଙ୍କ ଇଚ୍ଛା ହୁଏ, ଆଉ ସେଇ ଗୀତ ଶୁଣିଲା ମାନେ ଆପଣଙ୍କ ମନ ଏକଦମ ଭଲ ହେଇଯାଏ। ଯେତେ ଖରାପ ଥାଉ ମନ, ମନର ସ୍ଥିତି ଯାହା ବି ଥାଉ ନା କାହିଁକି, ସେ ଗୀତ ଶୁଣିଲା ପରେ ଆପଣଙ୍କ ମନ, ଆପଣଙ୍କ ମୁଡ୍ ଏକଦମ ଠିକ ହେଇଯାଇଥାଏ। ଆଉ ଗୋଟେ କଲ୍ ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ,
2: ଅଶୋକ ପଣ୍ଡା, ମଧୁପାଟଣା, କଟକ।
0: କେମିତି ଅଛନ୍ତି ଆପଣ?
2: ଭଲ ଅଛି। ଆପଣ ତ ବହୁତ ଦିନ ପରେ ଆସିଲେ ଗ୍ୟାପରେ,
0: ଆପଣ ଅପେକ୍ଷା କରିଥିଲେ
2: ନିଶ୍ଚିନ୍ତ
0: ଭାବେ।
2: ମିସ୍ କରୁଥିଲୁ।
0: ଠିକ ଅଛି, ଆସି ତ ଯାଇଛି, କଥାବାର୍ତ୍ତା ବି ଆରମ୍ଭ ହେଇଯାଇଛି ଆପଣମାନଙ୍କ ସାଙ୍ଗରେ। ତ କୁହନ୍ତୁ କୋଉ ଗୀତଟା ଏମିତି ଅଛି ଯୋଉଟା ଶୁଣିଲା ପରେ ଆପଣଙ୍କ ମନ ପୁରା ଭଲ ହେଇଯାଏ?
2: ଏ ଜୀବନ ଯୌବନ ସବୁ କରା ତୁମ ଦାନ, କିଛି ଦେଇ ନା ବୋଲି କରିବି କି ଅଭିମାନ।
0: ବାଃ, ବହୁତ ସୁନ୍ଦର ଭଜନଟା। ଏଇ ଗୀତକୁ ଆପଣ ବାରମ୍ବାର ଶୁଣିବାକୁ ଭଲ ଲାଗେ ଆପଣଙ୍କୁ?
2: ଆଜ୍ଞା ଆଜ୍ଞା।
0: କଣ କଣ ଭଲ ଲାଗେ ଏଇ ଗୀତରେ, କଣ ଭଲ ଲାଗେ ଆପଣଙ୍କୁ ତାର ମ୍ୟୁଜିକ, ତାର ଲିରିକ୍ସ?
2: ଭଜନଟି ଭଲ ଲାଗେ, ଭଜନଟା ମନକୁ ପ୍ରଫୁଲ୍ଲିତ କରେ ଆଉ ଭଲ ଲାଗେ ଆଉ।
0: ଠିକ ଅଛି, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ ଆଉ ସେୟାର କଲେ। ରହିଲି, ନମସ୍କାର।
2: ଗୀତ ଆପଣଙ୍କ ପାଖରେ ଅଛି?
0: ହଁ ଅଛି। ଆପଣ କଣ ଶୁଣିନାହାନ୍ତି କେବେ ଏଫ୍ଏମ୍ ରେନ୍ବୋରେ? କେତେ ଥର ତ ମୁଁ ବି ପ୍ଲେ କରିଥିବି। ଠିକ ଅଛି, କେତେବେଳେ ମୌକା ମିଳିଲେ ମୁଁ ନିଶ୍ଚୟ ଆପଣଙ୍କ ପାଇଁ ପ୍ଲେ କରିବି। ଓକେ,
2: ଧନ୍ୟବାଦ,
0: ରହିଲି, ନମସ୍କାର। ଶ୍ରୋତା ବନ୍ଧୁ, ଆପଣମାନେ ବି କଲ୍ କରିପାରିବେ ମୋତେ, କଲ୍ କରିବା ପାଇଁ ନମ୍ବରଟି ଆପଣ ତ ଜାଣିଛନ୍ତି, ଆଉ ଥରେ କହିଦେଉଛି 0671230315 ଏ ନମ୍ବରରେ କଲ୍ କରନ୍ତୁ, ଆଉ ମୋତେ କୁହନ୍ତୁ ଏମିତି କ'ଣ ଗୀତ ଅଛି ଯେଉଁ ଗୀତଟି ଶୁଣିଲା ପରେ ଆପଣଙ୍କ ମନ ପୁରା ଭଲ ହେଇଯାଇଥାଏ, ମନର ସ୍ଥିତି ଯାହା ବି ଥାଉ ନା କାହିଁକି। ଆଉ ଗୋଟିଏ କଲ୍ ଆସିଛି ବର୍ତ୍ତମାନ, ସେ କଲ୍ଟି ନେଇଯିବା। ହ୍ୟାଲୋ।

0: ଅଛି
1: ପ୍ରବଳ ଗୀତ ତ ଅଛି, କୋଉ ଗୀତକୁ ମୁଁ କହିବି ବୋଲି ମୁଁ ବୁଝିପାରୁନି। ବିଭିନ୍ନ ପ୍ରକାର କିଶମର ଗୀତ ଅଛି, ଦେଖନ୍ତୁ ମନ ଖରାପ ବେଳେ ଗୋଟେ ଗୀତ ଭଲ ଲାଗିବ, ଖୁସି ବେଳେ ଗୋଟେ ଗୀତ ଭଲ ଲାଗିବ, ଏମିତି ବିଭିନ୍ନ ପ୍ରକାର ଗୀତ ଅଛି। ବିଭିନ୍ନ ପ୍ରକାର ସମୟକୁ ନେଇକି ଗୀତ ଭଲ ଲାଗେ। ସକାଳ ବେଳା ଆମର ହଉଛି ଅଜତାଳି, ସେଥିରେ ଗୋଟେ ଗୋଟେ ଭଜନ ଅଛି ପୁରା ମନକୁ ମୋହିନିଏ, ତେଣୁକରି ମର୍ଣ୍ଣିଂ ମେଲୋଡି ତ ସିଏ ଆହୁରି ଭଲ। ତେଣୁକରି ବିଭିନ୍ନ ପ୍ରକାର ଗୀତ ଅଛି, କିନ୍ତୁ ମତେ ବେଶୀ ଭଲ ଲାଗେ ଗୀତ ଆରେ ଦୟାମୟ ବିଷୟ ହେଇଛି, ମତେ ସଦାବେଳେ ଭଲ ଲାଗେ। ଆଉ ମାନେ ସଦାବେଳେ ମୁଁ ବାରମ୍ବାର ଶୁଣିବାକୁ ବି ଭଲ ଲାଗେ। ଆହୁରି ଫିଲ୍ମ ଗୀତ କହିଲେ ଗୋଟେ ଅଛି ଦୈବ ଦୌଡ଼ିର, ଗୋଟେ ମତେ ବହୁତ ଭଲ ଲାଗେ। ଆଉ ଚକା ଭୋର ଗୋଟେ ଗୀତ ଅଛି ଭଲ ଲାଗେ, ଦୌରାର ଗୋଟେ ଅଛି ବହୁତ ବଢିଆ ଲାଗେ, ହିସାବ ନିକାଶର ଗୋଟେ ଅଛି ଏଇଟା ଆହୁରି ବଢିଆ ଲାଗେ। ମାନେ ଏମିତି ବିଭିନ୍ନ ପ୍ରକାର ଗୀତ ଅଛି, ଗୀତ ଗୁଡାକ ଶୁଣିଗଲେ ଅଧିକ ନିଜକୁ ଜୀବନ୍ତ ଭଳିଆ ଲାଗେ। ଆଉ ଗୋଟେ ଗୀତ ଏମିତି ପର୍ଟିକୁଲାର ମୁଁ କହିପାରିବିନି, କିନ୍ତୁ ବିଭିନ୍ନ ପ୍ରକାର ଗୀତ ଅଛି, ମତେ ସବୁ ଗୁଡାକ ବହୁତ ଭଲ ଲାଗେ। ଆଉ ଅକ୍ଷୟ ମହାନ୍ତି ଗୀତ ତ ମୁଁ ନ କହିଲେ ଆହୁରି ଭଲ, ତାଙ୍କର କୌଣସି ଗୀତ ମୁଁ ମିସ୍ କରିନି, ଦେଲା ମାନେ ମୁଁ ନିଶ୍ଚିତ ତାଙ୍କର ଶୁଣିବି, ସେ ଯାତ୍ରାର ହେଇଯାଉ। ହଁ ଆଉ ଗୋଟେ ଗୀତ କହିଲି, ଯୋଉ ଆମର ନୌକା ଗୀତଟା ଅକ୍ଷୟ ମହାନ୍ତି, ଏଇଟା ବାର ବାର ମାନେ ଦିନକୁ ଯଦି ଦଶ ଥର ବାଜିବ ମୁଁ ଦଶ ଥରରୁ ତିରିଶ ଥର ଶୁଣିବାକୁ ଇଚ୍ଛା କରେ, ସେଟା ମତେ ବହୁତ ଭଲ ବି ଲାଗେ।
0: ଆଚ୍ଛା, ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ଏତେ କଥା ସେୟାର କଲେ, ବହୁତ ହି ବଢିଆ ଲାଗିଲା ଆପଣଙ୍କ ସାଙ୍ଗ କଥା ହେଇକି। ରହିଲି, ନମସ୍କାର।
1: ଧନ୍ୟବାଦ ମ୍ୟାମ, ରହିଲି, ନମସ୍କାର।
0: ଶ୍ରୋତା ବନ୍ଧୁ, ସତରେ ମନର କନେକ୍ସନ୍ ଥାଏ ଗୀତ ସହିତ, ଆମ ହୃଦୟର କନେକ୍ସନ୍ ଥାଏ ଗୀତ ସହିତ, ଆମ ଇମୋସନ୍ସର କନେକ୍ସନ୍ ଥାଏ ଗୀତ ସହିତ, ସେଇଥିପାଇଁ ତ ଗୀତ ଆମକୁ ଭଲ ଲାଗେ। ଆଉ ଏମିତି ବହୁତ ମୁହୂର୍ତ୍ତ ଅଛି ଆମ ଜୀବନର, ଯେଉଁ ମୁହୂର୍ତ୍ତରେ ଆମକୁ ସେଇ ଗୀତଟି ଆମ ମନକୁ ଖୁସି ଦେଇପାରେ, ସେଇ ଗୀତଟି ଆମ ମନକୁ ସାନ୍ତ୍ୱନା ଦେଇପାରେ, ସେଇ ଗୀତଟି ଆମ ମନକୁ ବଦଳେଇ ଦେଇପାରେ, ସେମିତି କିଛି ଗୀତ ବିଷୟରେ ଆଜି ଆମେ କଥା ହେଉଛେ। ଆଉ ଗୋଟେ କଲ୍ ବି ଆସିଛି, କଲ୍ଟି ନେଇଯିବା ବର୍ତ୍ତମାନ। ହ୍ୟାଲୋ
2: ଦିଦି, ନମସ୍କାର।
0: ନମସ୍କାର,
2: ପ୍ରକାଶ ଚନ୍ଦ୍ର ସାହୁ ଭୁବନେଶ୍ୱର ସାଲିଆ ସାହୁରୁ କହୁଛି। ଦିଦି
0: କେମିତି ଅଛନ୍ତି?
2: ଦିଦି ଭାଇ ବହୁତ ଭଲ ଅଛି, ଆଉ ରହିବାରେ ଗାଁକୁ ଯାଇଥିନି ପିଲା ଛୁଆକୁ ନେଇକି, ପାଞ୍ଚ ଦିନ ବୁଲାବୁଲି କରିକି ଆଇନି, ପିଲାଙ୍କର ଟିକେ ଛୁଟି ଥିଲା।
0: ଆଚ୍ଛା, ରଜରେ ଯାଇଥିଲେ?
2: ଆଜ୍ଞା।
0: ହଉ, ରଜ କେମିତି କଟିଲା ତାହେଲେ ଗାଁରେ?
2: ବହୁତ କଟିଲା, ସାନ ଶାଶୁ ଘରେ, ଶ୍ୱଶୁର ଘରେ, ତାପରେ ଆମ ଘରେ ଜନ୍ମଦାନ।
0: ଆଚ୍ଛା,
2: ତାପରେ ଆରଡି ପଳେଇ ଯାଇଥିନୁ, ଦିଟା ପରିବାର ଆମ ସାନ ସରୁ ଘର ଆମ ଘର ଆରଡି ପଳେଇ ଯାଇଥିନୁ ବୁଲିକି ଆଇନୁ। ଗାଁରୁ ଆସିଲା ବେଳକୁ ଛତିଆ ମନ୍ଦିର ବି ଟିକେ ବୁଲିକି ପଳେଇ ଆଇନୁ।
0: ତାହେଲେ ବହୁତ ବଢିଆ ସେ ଆପଣ କାଟିଛନ୍ତି ଆପଣଙ୍କର ରଜ ପର୍ବକୁ। ଆଉ ଏଥର କୁହନ୍ତୁ, କୋଉ ଗୀତଟା ଶୁଣିଲେ ଆପଣଙ୍କ ମନ ପରିବର୍ତ୍ତନ ହେଇଯାଏ?
2: ଆଉ ବହୁତ ଦିନ ତ ଦୋକାନ ବସୁ କୋଉଠି ଯାଇପାରୁ ନାହିଁ, ଆଉ ପିଲାଙ୍କର ଛୁଟି ଥିଲା ବୋଲିକି ଯାଉ ମୁଁ ପାଞ୍ଚ ଦିନ ବୁଲିକି ଆଇନି, ମତେ ବି ବହୁତ ଭଲ ଲାଗିଲା।
0: ନିହାତି ନିହାତି, କାମ ଭିତରେ ଟିକେ ବ୍ରେକ ନିହାତି ଦରକାର, ନହେଲେ ଜୀବନଟା ସେତିକି ମାନେ ଭଲ ଲାଗିବନି କି କାମ କରିବାକୁ ବି ଭଲ ଲାଗିବନି।
2: ଆଉ ଦିଦି ଅଣ୍ଡା କାନୁର ଗୋଟେ ଗୀତ ଲଗେଇ ଦିଅନ୍ତୁ।
0: ଏବେ ତ ଗୀତ ମୁଁ ପ୍ଲେ
2: ରୋତେ ହସନା ସିକୋ ହସେ ହସେ, ଦିଦି ଏଇ ଗୀତଟା ଲଗେଇ ଦିଅନ୍ତୁ, ଭାରି ଭଲ ଲାଗିବ।
0: ଏଇ ଗୀତଟା ଆପଣଙ୍କୁ ଭଲ ଲାଗେ?
2: ଏଇ ଗୀତ ବି ଭଲ ଲାଗେ, ବହୁତ ଗୀତ ଭଲ ଲାଗେ ଫିଲ୍ମରେ, ମାନେ ବହୁତ ଛୋଟ ବେଳୁ ବହୁତ ଫିଲ୍ମ ଦେଖିଛି।
0: ଏଇ ଗୀତରୁ କଣ ଶିଖିଛନ୍ତି ଆପଣ ଆଗ କହିଲେ ମତେ?
2: ଶିଖିଛି ମୋ ଝିଅ ଯେମିତି ଅଛି ସେ ଝିଅଟା କାନ୍ଦିବ, ଆଉ ତାଙ୍କ ବାପା ଅମିତାଭ ବଚ୍ଚନ ତାଙ୍କ ହାତ ଧରିକି ଗାଇବ ବହୁତ ଭଲ, ତାଙ୍କ ପରିବାରଟା ନଷ୍ଟ ହେଇଯିବ, ଅମିତାଭ
0: ଦିଟା ଫିଲ୍ମ ଟା ଷ୍ଟୋରୀ ପଚାରୁନି ଆପଣଙ୍କୁ, ଗୀତରୁ ଆପଣ କଣ ଶିକ୍ଷା ପାଇଛନ୍ତି ସେଇଟା ପଚାରୁଛି।
2: ହଁ, ମୋ ଝିଅ ଯେମିତି କାନ୍ଦିବ, ଗୋଟେ ଜିନିଷ ମାଗିବ ମୁଁ ଦେଇପାରିବି ନାହିଁ, ସେତେବେଳେ ମୋ ଝିଅଟା କାନ୍ଦିବ, ଆଉ ମୁଁ ସେତେବେଳେ ସେ ଗୀତଟା ଗାଇକି ମୋ ଝିଅକୁ ଖୁସି କରିବି।
0: ଆଚ୍ଛା, ଠିକ ଅଛି, ଆପଣ କହିଲେ ଗୀତଟିକୁ ପ୍ଲେ କରିଦେବା ପାଇଁ। ବର୍ତ୍ତମାନ ଯୋଉ ପ୍ରୋଗ୍ରାମ ଚାଲିଛି, ପ୍ରୋଗ୍ରାମଟି ଅଲଗା ପ୍ରୋଗ୍ରାମ ଚାଲିଛି,
2: ଟିକେ ପଠେଇ ପାରୁ ନାହିଁ।
0: ହଁ, ଠିକ ଅଛି, ମୁଁ ଆପଣଙ୍କ ପାଇଁ ଗୀତଟା ପ୍ଲେ କରିଦେବି ଆମର ପରବର୍ତ୍ତୀ କାର୍ଯ୍ୟକ୍ରମରେ, କିନ୍ତୁ ଏବେ ପ୍ଲେ କରିପାରିବିନି।
2: ଗୀତଟା ଶୁଣେଇବା ବହୁତ ଭଲ ଲାଗିବ।
0: ନିହାତି ନିହାତି, ରହିଲି, ନମସ୍କାର।
2: ନମସ୍କାର ଦିଦି।
0: ଶ୍ରୋତା ବନ୍ଧୁ, ଆପଣମାନଙ୍କର ସରଳିଆ ମନର ସୁନ୍ଦର ସୁନ୍ଦର କଥା ନା ଭାରି ଭଲ ଲାଗେ, ଆଉ ଆପଣ ନିଜ ମନ ଖୋଲିକି ଯେତେବେଳେ କଥା ହୁଅନ୍ତି, ଆପଣଙ୍କ ମନର କଥା କୁହନ୍ତି, ସେଟା ତ ଆହୁରି ବି ଭଲ ଲାଗେ। ଦେଖିବା ବର୍ତ୍ତମାନ କିଏ ଅଛନ୍ତି ମୋର ବନ୍ଧୁ ଫୋନ୍ ଲାଇନ୍ରେ। ହ୍ୟାଲୋ,
3: ମନ୍ଦିର ଠାକୁର ମୋ ପାଇଁ ମୋ ବାପା ବୋଉ ଜଳନ୍ତି ଠାକୁର।
0: କିଏ କହୁଥିଲେ?
4: ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, ନମସ୍କାର, କିଏ କହୁଥିଲେ?
4: ବିଜୟ କୁମାର ଦାସ, ସୌରୀ ମହାସିଂହପୁର ବହୁରାମ କଟକ।
0: ଆଚ୍ଛା, କଣ କରନ୍ତି ଆପଣ?
4: ମୁଁ ଏଲ୍ଆଇସି କାମ କରେ।
0: ଆଚ୍ଛା, କଣ କୋଉ ଗୀତ ଆପଣଙ୍କୁ ଭଲ ଲାଗେ?

0: ଯୋଉ ଗୀତଟା ଗାଇଲେ ଆଚ୍ଛା କଣ ଏଇ ଗୀତରେ କଣ ଏମିତି ଅଛି ଯେ ଆପଣଙ୍କୁ ଭଲ ଲାଗେ ବାରମ୍ବାର ଶୁଣନ୍ତି ଏଇ ଗୀତକୁ?
1: ପ୍ରକୃତ କଥା ହଉଛି ଏଇଆ, କଣ ଆମର ତ ବାପା ମାଙ୍କୁ ଦୁଃଖ କଷ୍ଟ ଦେଇକି ଆମ ମନ୍ଦିରକୁ ଯିବା କିଛି ଲାଭ ଅଛି? ତାର ମର୍ମ ହଉଛି ଏଇଆ।
0: ଆଚ୍ଛା ମାନେ ଗୀତଟାକୁ ଆପଣ ଭଲ ଭାବରେ ବୁଝି ଯାଇଛନ୍ତି?
1: ବାପା ମା ଯଦି ଘରେ ଅଛନ୍ତି ତାଙ୍କୁ ଯଦି ଅଶାନ୍ତି କରିବା, ତାଙ୍କ ମନରେ ଦୁଃଖ ଦବା, ତାଙ୍କୁ ଖରାପ କଥା କହିବା, ମନ୍ଦିର ଯାଇ ହଜାର ପୂଜିଲେ ଲାଭ କଣ ଅଛି?
0: ନିହାତି ନିହାତି ଠିକ କଥା କହିଲେ। ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ସେୟାର କଲେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରିନ୍ବୁକ୍ ଏକ ଦିଲ୍ ସେ ଦିଲ୍ ତକ୍ କହି ହେଲାଛି ଆପଣମାନଙ୍କ ସାଥିରେ ବର୍ତ୍ତମାନ ଚାଲିଛି ଡାଏଲ୍ ଇନ୍ ଲାଇଭ୍ ପ୍ରୋଗ୍ରାମ୍ ଆଉ ଏହି ପ୍ରୋଗ୍ରାମ୍ରେ ଆପଣମାନେ କଲ୍ କରିକି ନିଜ ମନର କଥା ସେୟାର କରିଛନ୍ତି ଦେଖିବା ବର୍ତ୍ତମାନ କିଏ ଅଛନ୍ତି ମୋର ବନ୍ଧୁ ଫୋନ୍ ଲାଇନ୍ରେ ହ୍ୟାଲୋ
1: ଜୟ ଜଗନ୍ନାଥ ନମସ୍କାର
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଥିଲେ
1: ବହୁତ ଦିନ ପରେ ଆପଣ ଆସିଲେ ଆପଣଙ୍କୁ ତ ମୁଁ ଅପେକ୍ଷା କରି ବସିଥିଲି ଆଉ
0: ଆଚ୍ଛା କିଏ କହୁଥିଲେ କୁହନ୍ତୁ
1: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ୍ ଚର୍ତ୍ତିକା ବଜାର ଜଗତସିଂହପୁର
0: ଆଚ୍ଛା କେମିତି ଅଛନ୍ତି କଣ ସବୁ ଚାଲିଛି ଗରମ କେମିତି ଏଞ୍ଜୟ କରୁଛନ୍ତି
1: ପ୍ରବଳ ଗରମ ପୁରା ବେକ ଠାରୁ ପିଠି ପର୍ଯ୍ୟନ୍ତ ଚାରିଆଡେ ଖାଲି ଘିମିରି ଚୁନ୍ତି ଫୁଟେଲା ଭଳିଆ ଲାଗୁଥିଲା ଆଉ ଦି ଦିନ ହେଲା ଟିକେ ପାଗ ପରିବର୍ତ୍ତନ ହେଇଛି କୋହଲା କୋହଲା ପାଗ ହେଇଛି ଟିକେ ବର୍ଷା ହେଇଯାଇଛି ଟିକେ ଏମିତି ଡର୍ମିକୁଲ ପକେଇଲେ ଯେମିତି ଲାଗେ ନା ଏବେ ଟିକେ ପରିବର୍ତ୍ତନ ଆଡକୁ ଗତି କରୁଛି ଆଉ
0: ଆଚ୍ଛା କଣ କୋଉ ଗୀତଟି ଅଛି

0: ଯୋଉଟା ଆପଣଙ୍କ ମନକୁ ପରିବର୍ତ୍ତନ କରିଦିଏ ଆପଣଙ୍କୁ ବହୁତ ଭଲ ଲାଗେ?
1: ସମସ୍ତଙ୍କୁ ତ ସଙ୍ଗୀତ ଶୁଣିବାକୁ ଭଲ ଲାଗେ, ବିଭିନ୍ନ ପ୍ରକାର ଅଛି, ଆପଣଙ୍କର ଶାସ୍ତ୍ରୀୟ ସଙ୍ଗୀତ ଅଛି, ଫୋକ୍ ସଙ୍ଗ ଅଛି, ବିଭିନ୍ନ ସଙ୍ଗୀତ ଅଛି, ଫିଲ୍ମ ସଙ୍ଗ ଅଛି, ବିଭିନ୍ନ ପ୍ରକାର ଅଛି। ମତେ ଟିକେ ସ୍ଲୋ ମୋସନ ସଙ୍ଗୀତ ସବୁ ଶୁଣିବାକୁ ଭଲ ଲାଗେ। ଆଉ 90s ର ସଙ୍ଗୀତ ଯେତେ ଫିଲ୍ମ ଥିଲା ସେଇ ଗୀତ ଗୁଡା ବଢିଆ ଲାଗେ। ଆଉ ମୋର ଫେଭରେଟ୍ ହେଉଛନ୍ତି ଲତା ମଙ୍ଗେସ୍କର ଆଉ ଏସ୍ପି ବାମ ସୁବ୍ରମଣ୍ୟମ। ଏମିତି ଲତା ମଙ୍ଗେସ୍କରଙ୍କର ଗୋଟେ ଗୀତ ଥିଲା ୟାରା ସିଲି ସିଲି, ସେ ଗୀତଟା। ଆଉ ଆପଣଙ୍କର ଏକ ଦୁଜେ କେ ଲିଏ, ହମ୍ ମାନେ ତୁମ ମାନେ ଏକ ଦୁଜେ କେ ଲିଏ, ବିଭିନ୍ନ ପ୍ରକାର ସ୍ଲୋ ମୋସନ ଗୀତ ଶୁଣିବେ। ଆପଣ ଯଦି ବସ୍ରେ ଲଙ୍ଗ ଟୁର୍ କରୁଥିବେ, କାନରେ ଇୟର କଟ୍ ଦେଇ ଶୁଣୁଥିବେ, ବାହାର ପବନ ବସିବ, ନିଦ କେତେବେଳେ ଲାଗିଯିବ ଜଣା ପଡିବନି। ତେଣୁ ଲତା ମଙ୍ଗେସ୍କରଙ୍କର ଗୋଟେ ହିଟ୍ ଗୀତ ଆପଣଙ୍କ ସୋରେ ପ୍ଲେ କରନ୍ତୁ ସମସ୍ତଙ୍କ ପାଇଁକି। ଆଉ
0: ନିଶ୍ଚୟ ପ୍ଲେ କରିଦେବି। ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ସେୟାର କଲେ।
1: ରହିଲି ଭଉଣୀ, ଜୟ ଜଗନ୍ନାଥ,
0: ନମସ୍କାର। ଶ୍ରୋତା ବନ୍ଧୁ ଆପଣମାନେ ମଧ୍ୟ ମୋତେ କଲ୍ କରିପାରିବେ 0671230353 ନମ୍ବରରେ, ଆଉ ମୋ ସହିତ ସେୟାର କରିପାରିବେ ଏମିତି କ'ଣ ଗୀତ ଅଛି, କୋଉ ଗୀତ ଅଛି ଯୋଉଟା ଆପଣଙ୍କ ମନକୁ ପରିବର୍ତ୍ତନ କରିବାର ଶକ୍ତି ରଖିଛି। କାହିଁକି ନା ମ୍ୟୁଜିକରେ ସେତିକି ପାୱାର ଅଛି, ମ୍ୟୁଜିକ୍ ଆମ ମନକୁ ପରିବର୍ତ୍ତନ ବି କରିପାରେ, ମ୍ୟୁଜିକ୍ ଆମକୁ ଆଗକୁ ବଢ଼ିବାରେ ସାହାଯ୍ୟ ବି କରିପାରେ। ମ୍ୟୁଜିକ୍ ଆମେ ଦୁଃଖୀ ଥିଲେ ଆମକୁ ହସେଇ ଦେଇପାରେ, ଆଉ ହସୁଥିଲେ କନ୍ଦେଇ ବି ଦେଇପାରେ। ଏମିତି କିଛି ଗୀତ ଅଛି ଯୋଉ ଗୀତରେ ଏତେ ଭାବପୂର୍ଣ୍ଣ କଥା ରହିଛି, ଶବ୍ଦ ରହିଛି, ସେସବୁ ଶବ୍ଦ ଆମ ଆଖିରୁ ଲୁହ ନିଗାଡ଼ି ହିଁ ଦେବ। ଦେଖିବା ବର୍ତ୍ତମାନ କିଏ ଅଛନ୍ତି ମୋର ବନ୍ଧୁ ଫୋନ୍ ଲାଇନ୍ରେ। ହ୍ୟାଲୋ,
2: ହ୍ୟାଲୋ,
0: ହଁ ନମସ୍କାର, କିଏ କହୁଥିଲେ?
2: ଭୁବନେଶ୍ୱର କହୁଥିଲି, କୃପା ସିନ୍ଧୁ କବି।
0: କେମିତି ଅଛନ୍ତି, ଆପଣଙ୍କ ଦେହ ଭଲ ହେଲାଣି କି ନାହିଁ?
2: ହଁ, ଦେହ ଭଲ ହେଇ ଆସୁଛି ଆଉ।
0: ଏବେ ବି
2: ସୁସ୍ଥ ଅଛି, ଉପରେ ସୁସ୍ଥ ଆଉ।
0: ଆଚ୍ଛା, ଏବେ ବି ଆପଣ ରେଷ୍ଟରେ ଅଛନ୍ତି ନା କାମକୁ ଗଲେଣି?
2: ନାଇଁ ନାଇଁ, ରେଷ୍ଟରେ ବି ଅଛି ଏବେ ବି।
0: ଆଚ୍ଛା ଠିକ ଅଛି, ରେଷ୍ଟ କରନ୍ତୁ, ଏକଦମ ବଢିଆ ସେ ଭଲ ହେଇକି ଆପଣ କାମକୁ ଯିବେ। ଆପଣ କୁହନ୍ତୁ ଏବେ ଗୀତ ବିଷୟରେ, ଆପଣଙ୍କ ପ୍ରିୟ ଗୀତ କୋଉଟା ଯୋଉଟା ଆପଣଙ୍କ ମନକୁ ପରିବର୍ତ୍ତନ କରିଦିଏ?
2: ମତେ ଏଇ ଯୋଉ ଗୋଟେ ଗୀତ ଅଛି ଭଜନ, ଶହେଟି ଗଙ୍ଗାର ମିଳନ ଯେଉଁଠି।
0: ଆଚ୍ଛା,
2: ସେ ଗୀତଟା ମତେ ଭାରି ଭଲ ଲାଗେ। ତାର ବି ଆଉ ଗୋଟେ ଗୋଟେ ଗୀତ ଅଛି ସବୁ, ସେ ରଥ ଗୀତ ଗୁଡା, ସେଗୁଡା ବି ଭଲ ଲାଗେ ମତେ ଶୁଣିବାକୁ। ଆଉ ଟିକେ ବେଶୀ ସ୍ଲୋ ଗୀତ ଯେମିତି କି ମାନେ ଯୋଉ କ୍ରାନ୍ତି ଫିଲ୍ମର ଗୀତ, ଜିନ୍ଦଗି ନା ତୁ ତେ ଲେଡି, ଏଭଳିଆ ଗୀତ ଗୁଡା ଯୋଉଟା କି ପୁରା ସ୍ଲୋ ମୋସନ ସାଙ୍ଗରେ ଥିବ, ମାନେ ହୃଦୟକୁ ଛୁଉଥିବ ଗୀତ ଗୁଡା,
0: ନିହାତି
2: ଏଭଳିଆ ଗୀତ ମତେ ଶୁଣିବାକୁ ଭାରି ଭଲ ଲାଗେ।
0: ଆଚ୍ଛା, କେବେ ଟାଇମ ମିଳେ ଗୀତ ଶୁଣିବା ପାଇଁ, ଗୀତ ଟାଇମ ବାହାର କରିକି ଶୁଣନ୍ତି କେବେ?
2: ହଁ ହଁ ହଁ, ଶୁଣେ।
0: ଆଚ୍ଛା, ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ସେୟାର କଲେ। ରହିଲି, ନମସ୍କାର।
2: ନମସ୍କାର।
0: ଶ୍ରୋତା ବନ୍ଧୁ ଆପଣମାନେ ମଧ୍ୟ କଲ୍ କରନ୍ତୁ, ଆଉ କଲ୍ କରି ମୋ ସହିତ ସେୟାର କରନ୍ତୁ। ଆଉ ଗୋଟେ କଲ୍ ବି ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ ହ୍ୟାଲୋ
3: ହ୍ୟାଲୋ,
0: ଆପଣ ନିଜ ରେଡିଓର ସାଉଣ୍ଡ ପ୍ରଥମେ କମ୍ କରନ୍ତୁ, ତାପରେ ମୋ ସାଙ୍ଗେ ଭଲରେ କଥା ହେଇପାରିବେ। କିଏ କହୁଛନ୍ତି? କେମିତି ଅଛନ୍ତି ମ୍ୟାଡାମ?
3: ଭଲ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ବି ଭଲ ଅଛି। କେମିତି ରଜ କଟିଲା ଆପଣଙ୍କର?
3: ଆଜ୍ଞା, ରଜ ଭଲରେ କଟିଲା ଆଉ।
0: ଆଚ୍ଛା, କୋଉ କୋଉ ଗୀତ ବିଷୟରେ କହିବେ ଆଜି?
3: ମତେ ବିଶେଷ କରି ଅନୁରାଧା ପଟେଲଙ୍କର ଭଜନ ଗୁଡାକ ଯୋଉ ଯାଇଛନ୍ତି ମତେ ବେଶୀ ଭଲ ଲାଗେ। ସେଇ ଯୋଉ ଭଜନ ଅଛି, କାଳିଆରେ ମନ ବୋଲି ତୋର କିଛି ନାହିଁ, ସେଇ ଗୀତଟା ମତେ ଭଲ ଲାଗେ। ସେଇ ଯୋଉ ମୟୂର ଚନ୍ଦ୍ରିକା ଆଲବମ୍, ସେ ଯୋଉ କ୍ୟାସେଟ୍ ସବୁ ଗାଇଛନ୍ତି, ମତେ ସେଇ ଗୀତ ଗୁଡା ବାରମ୍ବାର ଶୁଣେ, ମତେ ବହୁତ ଭଲ ଲାଗେ।
0: ଆଚ୍ଛା, ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ।
3: ନମସ୍କାର।
0: ଆଜ୍ଞା ଆଜ୍ଞା, ରହିଲି, ନମସ୍କାର।

0: ଗୋଟିଏ ସୁନ୍ଦର ଝଙ୍କାର ହେଉଛି ଗୀତ ଆଉ ଗୀତର ସୁର ବିନା ଗୀତର ତାଳ ବିନା ଗୀତର ଲୟ ବିନା ଆମ ଜୀବନଟା ପୁରାପୁରି ଅଧୁରା ସେଥିପାଇଁ ତ ଗୀତ ଆମକୁ ଭଲ ବି ଲାଗେ ଆଉ ଆମର ମନକୁ ସେ ବୁଝି ବି ପାରେ ମନକୁ ପରିବର୍ତ୍ତନ କରିବାରେ ଆମକୁ ସାହାଯ୍ୟ ବି କରିଥାଏ ଆଉ ଆଜି ଆମେ ସେଇସବୁ ଗୀତ ବିଷୟରେ କଥା ହଉଛେ ଦେଖିବା ବର୍ତ୍ତମାନ କିଏ ଅଛନ୍ତି ମୋର ବନ୍ଧୁ ଫୋନ୍ ଲାଇନ୍ରେ ହ୍ୟାଲୋ
1: ନମସ୍କାର
0: କି କହୁଥିଲେ
1: ଗଞ୍ଜାମ ଜିଲ୍ଲା ଛଡା ବ୍ଲକ ଲୋକାମାରୁ ରାଜୀବ ଗଡ କହୁଥିଲି
0: ଆଚ୍ଛା କେମିତି ଅଛନ୍ତି
1: ହଁ ଭଲ ଅଛି ମ୍ୟାଡାମ
0: କୋଉ ଗୀତ ଆପଣଙ୍କୁ ଭଲ ଲାଗେ
1: ମ୍ୟାଡାମ ଐତରାଜ ଫୁଲେର ଗୋଟେ ଗୀତ ଅଛି ଆଖୁ ବନ୍ଦ କରିକେ ଯୋଉ ଏକ ଚେହେରା ନଜର ମେ ଆୟା ହେ ଓ ତୁମି ହୋ ଏ ଗୀତଟା ଗୋଟେ ଆଉ ତେଜା ଫିଲ୍ମର ଏକ ଦୋ ତିନ ତାପରେ ଫିଲ୍ମର ଗୀତ ଗୁଡିକ ଜୁଦାଇର ଆମ ଯେ ପ୍ୟାର ଏଇଭଳି ହିଟ୍ ସଙ୍ଗ ଗୁଡିକ

0: ମତେ ଶ୍ରୀ ଗୁଣ୍ଡିଚା ଦିନ ନ ମାରିଲୁ ନାହିଁ ଦେ ମାରି ହେରା ପଞ୍ଚମୀ ଦିନ ଆଏ ରେ ମୋ ଚକା ବଦନ ଆଏ ରେ ମୋ ଚକା ବଦନ
1: ସାଇ ବହୁତ ବଢିଆ ଗୀତ ଗାଉଛ ତମେ ବଢିଆ ଲାଗିଲା ମତେ ତମ ମୁହଁରୁ ଗୀତ ଶୁଣିକି ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ
0: ଧନ୍ୟବାଦ ଦିଦି ରହିଲି ନମସ୍କାର
1: ନମସ୍କାର ତେବେ ଆପଣମାନେ ବି କଲ୍ କରନ୍ତୁ ନମ୍ବରଟି ଆଉ ଥରେ ସେୟାର କରିଦେଉଛି 0671230315 ଆଉ ଗୋଟେ କଲ୍ ବି ଆସିଯାଇଛି କଲ୍ଟି ନେଇଯିବା ବର୍ତ୍ତମାନ ହ୍ୟାଲୋ
2: ନମସ୍କାର କୋଏଲ ମ୍ୟାମ୍
1: ନମସ୍କାର କିଏ କହୁଥିଲେ
2: ମୁଁ ସମୀର ପଣ୍ଡା କହୁଛି ତେଲେଙ୍ଗାପିଣ୍ଠ
1: କେମିତି ଅଛନ୍ତି
2: ଭଲ ଅଛି ଆଜ୍ଞା
1: କୁହନ୍ତୁ ଆପଣଙ୍କ ପସନ୍ଦିଦା ଗୀତ କୋଉଟା ଯୋଉଟା ଆପଣଙ୍କ ମନକୁ ପରିବର୍ତ୍ତନ କରିଦିଏ
2: ସବୁ ଗୀତ ଭଲ ଲାଗେ ଭେରାଇଟି ମୁଁ ମେଣ୍ଟେନ କରେ ସବୁ ଗୀତ ଭିତରେ ବି କିଛି ବଛା ବଛା ଗୀତ ମାର୍କା ମରା ଗୀତ ଅଛି ଯେମିତିକି ସୌତନ ଫିଲ୍ମର ଜିନ୍ଦଗି ଚାର କା ଗୀତ ହେ ମାନେ ସେ ଗୀତରେ ସେ ଯୋଉ ଶବ୍ଦ ସଂଯୋଜନ ହେଇଛି ଜୀବନର ବା ଜୀବନଚର୍ଯ୍ୟାର ପ୍ରତିଟି ମୁହୂର୍ତ୍ତ ପ୍ରତିଟି କଥାକୁ ସେଥିରେ ବଖଣା ଯାଇଛି ଏବଂ ତାକୁ ସୁନ୍ଦର ସ୍ୱରରେ ସଜେଇକି ଯେତେବେଳେ ଗାଇ ଦେଇଛନ୍ତି ତାର ମର୍ମ ବୁଝିଲେ ଜୀବନର ପ୍ରକୃତ ଅର୍ଥ ବୁଝା ପଡିବ ଆଉ ଦୁଃଖ ଥିଲେ ମନ ଭିତରେ ଟିକେ ଏନର୍ଜି ଚାଲି ଆସିବ ଆଉ ଗୋଟେ ଗୀତ ଅଛି ଅମୃତ ଫିଲ୍ମର ଦୁନିଆ ମେ କିତନା ଗମ୍ ହେ ମେରା ଗମ୍ କିତନା କମ୍ ହେ ଆମେ ସବୁବେଳେ ମାନେ ଦୁଃଖରେ ରହୁଛନ୍ତି ବା ଆମେ ଅନ୍ୟକୁ ତୁଳନା କରିଦେଉଛନ୍ତି କିନ୍ତୁ ସେ ଗୀତ ଆମକୁ ଶିଖାଏ ଯେ ଆମଠୁ ବି ଆହୁରି ହୀନସ୍ଥାରେ ଆହୁରି ଦୟନୀୟ ଅବସ୍ଥାରେ ଲୋକମାନେ ଅଛନ୍ତି ତେଣୁ ସବୁବେଳେ ଯେତିକି ମିଳୁଛି ସେତିକିରେ ସନ୍ତୁଷ୍ଟ ହବା ଏବଂ ଅନ୍ୟମାନଙ୍କ ପ୍ରତି ଟିକେ ସଦୟ ଦୟା ପରବଶ ହବା ସେ ଗୀତ ଶିଖାଏ ଏମିତି ଅନେକ ଗୀତ ଅଛି ଖୁନମରି ମାଙ୍କର ବି ଜିନେ କେ ବାହାନେ ଲାଖ ହୁଏ ମାନେ ଜୀବନ ଜିଇଁବାର ତରିକା ଭିନ୍ନ ଭିନ୍ନ ପ୍ରକାର ଅଛି ତାକୁ ଜିଇଁବାର କୌଶଳ ବା କଳା କୌଶଳକୁ ଅକ୍ତିଆର କରିବା ମାନେ ହିଁ ଜୀବନ ଏମିତି ମାନେ ଗୀତ ମାଧ୍ୟମରେ ବୁଝେଇ ଦିଆଯାଇଛି ଜୀବନର ପ୍ରକୃତ ସଂଜ୍ଞା ଆଉ ଗୋଟେ ଗୀତ ଓଡିଆ ଫିଲ୍ମର ମୁଁ ଭାରି ଭଲ ପାଏ love.com ର ସବୁ ପାପର ପ୍ରାୟଶ୍ଚିତ ଥାଏ ସବୁ ଭୁଲର କ୍ଷମା ପ୍ରକୃତରେ ମାନେ ଶବ୍ଦ ମାଧ୍ୟମରେ ଏମିତି ସେ ଗୀତକୁ ସଜେଇ ଦେଇଛନ୍ତି ଜୀବନର କଥା ଏମିତି ବୁଝେଇ ଦେଇଛନ୍ତି ଗୀତ ଶୁଣିଲେ ବି ଭଲ ଲାଗିବ ମନ ଦୁଃଖ ଥିଲେ ବା ମନ ଉଣା ଥିଲେ ସେ ଦୁଃଖ ବି ଲାଗ ଭରିଯିବ
1: ନିହାତି ବହୁତ ସୁନ୍ଦର ଭାବରେ ଆପଣ ବୁଝେଇଲେ କାହିଁକି ନା ଆପଣ ବୁଝିଛନ୍ତି ଗୀତକୁ ସେତେ ସୁନ୍ଦର ଭାବରେ ବହୁତ ବହୁତ ଧନ୍ୟବାଦ ସମୀର ଭାଇ ଆପଣ କଲ୍ କଲେ ଆଉ ଶେୟାର କଲେ ରହିଲି ନମସ୍କାର
2: ନମସ୍କାର

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବୁକଟାକ୍ ଦିଲ୍ ସେ ଦିଲ୍ ତାକ୍ କୋୟାଲ ଆପଣମାନଙ୍କ ସାଥିରେ ଅଛି ଆଉ ଆଜି ଆମେ କଥା ହଉଛେ ଗୀତ ବିଷୟରେ ତ ଏମିତି କୋଉ ଗୀତ ଅଛି ଯେଉଁ ଗୀତ ଆପଣଙ୍କ ମନକୁ ପରିବର୍ତ୍ତନ କରିପାରେ ଆପଣଙ୍କୁ ବହୁତ ଭଲ ଲାଗେ ସେ ବିଷୟରେ ଆଜି ଆପଣମାନେ ସେୟାର କରୁଛନ୍ତି ଆଉ ଗୋଟେ କଲ୍ ମଧ୍ୟ ବର୍ତ୍ତମାନ ଆସିଯାଇଛି କଲ୍ଟି ନେଇଯିବା ହ୍ୟାଲୋ ହ୍ୟାଲୋ
1: ହଁ ମ୍ୟାଡମ୍ ନମସ୍କାର
0: ନମସ୍କାର କିଏ କହୁଥିଲେ
1: ମୁଁ ରମେଶ ଚନ୍ଦ୍ର ସାହୁ ଅହୁକୁମା ବାହାପୁର ଢେଙ୍କାନାଳ କହୁଥିଲି
0: ଆଚ୍ଛା କେମିତି ଅଛନ୍ତି
1: ବହୁତ ବଢିଆ ଅଛି ମ୍ୟାଡମ୍
0: ଆଚ୍ଛା କୋଉ ଗୀତ ବିଷୟରେ ଆପଣ ଆଜି କହିବେ
1: ମୁଁ ତ ଗୀତର ଗୋଟେ ପାଗଳ କହିବାକୁ ଗଲେ ଗୀତ ଶୁଣିବାକୁ ମୋତେ ସଦାବେଳେ ଭଲ ଲାଗେ
0: ଆଚ୍ଛା
1: ପ୍ରତ୍ୟେକ ଗୀତ ଓଡିଆ ହିନ୍ଦୀ ଯେକୌଣସି ରୋମାଣ୍ଟିକ ଗୀତ ହଉ ପ୍ରଭାଜନ ଗୀତ ହଉ ଆଉ ଏମିତିକି ମହମ୍ମଦ ଅଜିଜ କିଶୋର କୁମାର ଲତା ମଙ୍ଗେସ୍କର ସବୀର କୁମାର ଆଉ ଏମିତି ବହୁତ ତାଙ୍କ କଣ୍ଠସ୍ୱର ଗୀତ ଶୁଣିବାକୁ ଭଲ ଲାଗେ ବିଶେଷ କରି ମୋତେ ସତମରଣର ଏ ଚଲା ବାଟି ଯୋଉ ଗୀତଟା ମୋତେ ବହୁତ ଭଲ ଲାଗେ
0: ଆଚ୍ଛା ଦୁଇ ପଦ ଗାଇକି ତାହେଲେ ଶୁଣେଇ ଦିଅନ୍ତୁ
1: ଆଉ ଗାଇପାରୁନି ଆଉ ଗ୍ରାହକ ହେଲେଣି ରଖୁଛି ମ୍ୟାଡମ୍ ନମସ୍କାର
0: ନମସ୍କାର ନମସ୍କାର ଶ୍ରୋତା ବନ୍ଧୁ ଆପଣ ମଧ୍ୟ ମୋତେ କଲ୍ କରନ୍ତୁ ଆମ ସହିତ ସେୟାର କରନ୍ତୁ କୋଉ ଗୀତ ଏମିତି ଅଛି ଯୋଉଟା ଆପଣଙ୍କ ମନକୁ ପରିବର୍ତ୍ତନ କରିପାରେ ଆଉ ଗୋଟେ କଲ୍ ବି ଆସିଯାଇଛି ବର୍ତ୍ତମାନ କଲ୍ଟି ନେଇଯିବା ହ୍ୟାଲୋ
2: ଟିକିମିକି ଅଟେ ତୋର ମିଠା ମିଠା ହସ ସେଇ ହସ ଆମ ଅଟେ ଥାଉ ବାର ମାସ ହସ ବାନ୍ତି ନାଚି ଗାଇ ଯା ନାଚି ଗାଇ ଏ ଜୀବନ ହେଇଯାଉ ଶେଷ କହିଲ ପା ନମସ୍କାର ମୁଁ ସୁଲତା ସାହୁ କହୁଥିଲି ଆଠଗଡ଼ରୁ
0: କେମିତି ଅଛନ୍ତି
2: ଭଲ ଅଛି
0: ଆଚ୍ଛା ଏଇ ଗୀତଟି ତାହେଲେ ଭଲ ଲାଗେ
2: ମତେ ଆହୁରି ବହୁତ ଭଲ ବହୁତ ଗୀତ ଭଲ ଲାଗେ କିନ୍ତୁ ଏଟା ଭଲ ଲାଗେ ଆଉ
0: ଆଚ୍ଛା
2: ଅପରାଜିତା ସିଦ୍ଧାନ୍ତ ମିର୍ଜା ଯୋଉ ଭଲ ଲାଗେ ତାଙ୍କ

0: ମୋ ମା ବାପାଙ୍କ ସ୍ୱରୀର ତ ଭଲ ଲାଗେ।
1: ଠିକ ଅଛି, ବଢିଆ ଗୀତ ଟି କହିଦେଲେ।
0: ଭଜନ ବି ବହୁତ ଭଲ ଲାଗେ ମତେ, ମତେ ଚନ୍ଦନ ପାଣିରେ ଗାଧେଇ ଦିଅଲ ଯେ ଗୀତଟା ଭଲ ଲାଗେ ଆଉ।
1: ଠିକ ଅଛି, ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆଉ ସେୟାର କଲେ। ରହିଲି, ନମସ୍କାର।
0: ନମସ୍କାର।
1: ସତରେ ଆପଣମାନେ ଯେତେବେଳେ କଲ୍ କରୁଛନ୍ତି ଆଉ ନିଜ ମନର କଥା କହୁଛନ୍ତି, ଗୋଟେ ସୁନ୍ଦର ସୁନ୍ଦର ଗୀତ ବିଷୟରେ କହୁଛନ୍ତି, ଗୀତର ଯୋଉ କୁହନ୍ତି ନା ଇମ୍ପୋର୍ଟାନ୍ସ, ସେଟା ଆହୁରି ଅଧିକ ବଢ଼ିଯାଉଛି। କାହିଁକି ନା ଗୀତ ଆମ ଜୀବନରେ ଗୋଟେ ସ୍ପେଶିଆଲ ଜାଗା ରହିଛି ଗୀତ ପାଇଁ, ଆଉ ଗୀତ ବିନା ମ୍ୟୁଜିକ୍ ବିନା ଆମ ଲାଇଫଟା ବିଲକୁଲ ଅଧୁରା। ଦେଖିବା ବର୍ତ୍ତମାନ ଆଉ କିଏ ଅଛନ୍ତି ଫୋନ୍ ଲାଇନ୍ରେ। ହ୍ୟାଲୋ।
2: ହ୍ୟାଲୋ,
1: କିଏ କହୁଥିଲେ? ନମସ୍କାର।
2: ନମସ୍କାର,
1: ମୁଁ କରନ୍ତି କୋଉ କ୍ଲାସରେ?
2: ପ୍ଲସ୍
1: ଥ୍ରୀ ପଢୁଛନ୍ତି। କୋଉ କଲେଜରେ? ତ କୋଉ ସବଜେକ୍ଟ ଉପରେ ପଢୁଛନ୍ତି?
2: ଓଡ଼ିଆ।
1: ବଢିଆ, ଆଉ ଆମେ ଓଡିଆ, ଭାରି ବଢିଆ। ତ ଆଗକୁ କଣ ହବାର ଇଚ୍ଛା ଅଛି? କିଛି ଲେକ୍ଚରସିପ୍ କରିବାର ଇଚ୍ଛା ଅଛି?
2: ଆଜ୍ଞା।
1: ଆଚ୍ଛା, ତ କୋଉ ଗୀତ ଭଲ ଲାଗେ?
2: ମତେ ଭଲ ଲାଗେ ଜଗନ୍ନାଥଙ୍କ ଗୋଟେ ଭଜନ ଭଲ ଲାଗେ, ଯୋଉ ନମିତା ଅଗ୍ରୱାଲଙ୍କର, ଜଗନ୍ନାଥ ହଉ ମୁଁ ତୁମ ଝିଅ କୁହନ୍ତି।
1: ଆଚ୍ଛା, ଏ ଗୀତଟା କାଇଁ ଭଲ ଲାଗେ ଏତେ? କଣ ଅଛି
2: ଭଲ ଲାଗେ ସେ ଗୀତଟା? ମାନେ ଶୁଣିଲେ ମନରେ ଗୋଟେ ଭାଇ ଦେଶିକି, ଯାହା ହଉ ଭଗବାନ ମତେ ନିଜ ଝିଅ ବୋଲି ଭାବୁଛନ୍ତି, ମୁଁ ତାଙ୍କୁ ନିଜ ବାପା ବୋଲି ଭାବୁଛି, ମୋ ମନରେ ଗୋଟେ ଭାଇ ଦେଶ ଏମିତି ଭଲ।
1: ତ ବାରମ୍ବାର ଶୁଣିବାକୁ ଭଲ ଲାଗେ ଗୀତଟି?
2: ଆଜ୍ଞା
1: ଆଜ୍ଞା। ହଉ, ବହୁତ ବହୁତ ଧନ୍ୟବାଦ ଶୁଭଶ୍ରୀ କଲ୍ କରିକି ମୋ ସହିତ ସେୟାର କରିଥିବାରୁ। ରହିଲି, ବାଏ। ନମସ୍କାର।
2: ନମସ୍କାର।
1: ଶ୍ରୋତା ବନ୍ଧୁ, ଆପଣଙ୍କ ମନର କଥା ମଧ୍ୟ ଆପଣ ସେୟାର କରିବେ ମୋତେ, ମୋତେ କଲ୍ କରିପାରିବେ। ଆଉ ଗୋଟେ କଲ୍ଟି ଆସିଯାଇଛି, କଲ୍ଟି ନେଇଯାଉଛି, ତାପରେ ଗୋଟେ ବଢିଆ ଗୀତ ଆପଣଙ୍କୁ ଶୁଣେଇଦେବି। ହ୍ୟାଲୋ। ହ୍ୟାଲୋ
3: ହ୍ୟାଲୋ, ସମା ସାଙ୍ଗା ଯୁତୁ ସପର ଭଲ ଥାନ୍ତୁ କୋଇଲ ଭଣୀ,
1: କେମିତି ଅଛନ୍ତି?
3: ଜଗତସିଂହପୁର ମେଡିକାଲ କଲୋନୀ ଟୁଣ୍ଡାନା କହୁଛି।
1: କେମିତି ଅଛନ୍ତି ଆପଣ?
3: ଆପଣଙ୍କ ଭଲ ପାଇବା ମା ଶାଳଙ୍ଗା ସହିତ ବହୁତ ଭଲରେ ଅଛି। ଆଶା କରେ ମା ଶାଳ ନିଶ୍ଚିନ୍ତ ଆପଣ ଆପଣଙ୍କ ପରିବାରକୁ ଭଲରେ ଖୁସିରେ
1: ରଖିବେ। ମାଙ୍କ ଆଶୀର୍ବାଦ ତ ସବୁବେଳେ ରହିଛି ଆମ ମାନଙ୍କ ଉପରେ। ତ କୋଉ ଗୀତଟା ଆପଣଙ୍କୁ ଭଲ ଲାଗେ, ଆପଣଙ୍କ ମନ ପରିବର୍ତ୍ତନ
3: ଗୀତଟା ଭଲ ଲାଗେ? ହିନ୍ଦୀ ଫିଲ୍ମରେ ସୋଲେ, ଆଉ ଓଡିଆ ଗୀତରେ ଭିତରେ ଗୋଟେ ଭଜନ ଭଲ ଲାଗେ, ଏ ଜୀବନ ଯୌବନ ସବୁ କରା ତମ ଦାନ, ଏଇ ଗୀତଟା ଭଲ ଲାଗେ। ଯେତେବେଳେ ଦୁଃଖ କଷ୍ଟ ଇଏ ସେଇ ଦିଟା ବୋଲେ, ଆଉ ବି ଗୀତ ଅଛି, ଏକ ଦିନ ବିତି ଯା ମାଟି ସେ ମୋର, ଏଇ ଗୀତଟା ବି ଭଲ ଲାଗେ। ଚଲତେ ଚଲତେ ହିନ୍ଦୀର କେତେ ଗୋଟେ ବ୍ୟାକଗ୍ରାଉଣ୍ଡ ଗୀତ ବି ଭଲ ଲାଗେ। ଆଉ ଶେଷ ଶ୍ରାବଣର ଗୋଟେ ଗୀତ ଅଛି, ମାଝି ଗୀତଟା, କିନ୍ତୁ ଏଇ ଜୀବନ ଯୌବନ ଗୀତଟା ଭଗବାନଙ୍କର ଗୀତ, ସେଇ ଭଜନଟା ଆଉ ସୋଲେର ଦୋସ୍ତି ହେ ଦୋସ୍ତି, ଏ ଦିଟା ଗୀତ ବୋଲେ ଏବଂ ଶୁଣେ ମନ ଠିକ ହେଇଯାଏ।
1: ଆଚ୍ଛା, ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆଉ ସେୟାର କଲେ। ରହିଲି, ନମସ୍କାର।
3: ଆଉଥରେ ମା ଶାରଳାଙ୍କ ପାଖରେ ପ୍ରାର୍ଥନା କରୁଛି, ମା ଶାରଳା ମୋ କୋଇଲ ଭଉଣୀଙ୍କୁ ଭଲରେ ଖୁସିରେ ରଖନ୍ତୁ।
1: ମୁଁ ଏବେ ଏବେ ମା ଶାରଳାଙ୍କର ଦର୍ଶନ କରିକି ଆସିଛି, ଦି ଦିନ ହବ।

ଯେଉଁଥିରେ ଆପଣମାନେ ଶୁଣିପାରିବେ ଆପଣଙ୍କ ପସନ୍ଦର ଗୀତ। ତାହେଲେ ଜଲ୍ଦି ରେଡି ହେଇଯାଆନ୍ତୁ ଶୁଣିବା ପାଇଁ ନିଜ ପସନ୍ଦର ଗୀତ, ମେସେଜ କରିବା ଆରମ୍ଭ କରିଦିଅନ୍ତୁ। କେମିତି ମେସେଜ କରିବେ ସେଇଟା ମୁଁ ଆପଣଙ୍କୁ ଜଣେଇବି କିଛି ମୁହୂର୍ତ୍ତ ମଧ୍ୟରେ। ଷ୍ଟେ ଟ୍ୟୁନ୍ଡ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କୟାଲ ଆପଣମାନଙ୍କ ସାଥିରେ ଅଛି ଆଉ ବର୍ତ୍ତମାନ ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମ ଚାଲିଛି ସୋ ଆଜିର ଫାର୍ଷ୍ଟ ମେସେଜ୍ଟି ବର୍ତ୍ତମାନ ଆସି ମୋ ପାଖରେ ପହଞ୍ଚି ଯାଇଛି ଯେଉଁଥିରେ ଲେଖା ହେଇଛି ଆପଣଙ୍କୁ ଏବଂ ସମସ୍ତ ଶ୍ରୋତାଙ୍କୁ ମେଘୁଆ ପାଗ ଶୁଣିବା ପାଇଁ ଚାହିଁଛନ୍ତି ଓଡ଼ିଆ ଆଲବମ୍ ଗୀତ ଅଜଣା ବାଟି ଅଜଣା ହାଟି ଝିଅଟିଏ ଦେଖିଲି ଏ ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି ଆଦିତ୍ୟ ନୂଆ ବଜାର କଟକରୁ ଡେଡିକେଟ୍ କରିଛନ୍ତି ସବୁ ଲିସନର୍ ମାନଙ୍କ ପାଇଁ ଏ ଗୀତଟିକୁ ମୁଁ ଆପଣଙ୍କ ପାଇଁ ଆଉ ସବୁ ଲିସନର୍ ମାନଙ୍କ ପାଇଁ ନିଶ୍ଚୟ ପ୍ଲେ କରିଦେବି ଶୁଣନ୍ତୁ ଆଉ ଏନ୍ଜୟ କରନ୍ତୁ

ନେକ୍ସଟ ନେକ୍ସଟ ଏସ୍ଏମ୍ଏସ୍ ଟି ଆସିଛି ପ୍ରଭାତ ବଳିଆର ସିଂଙ୍କର ଚନ୍ଦନ ଟୁନି ଏ ସମସ୍ତେ ମିଶି ଲେଖିଛନ୍ତି ବାଙ୍କି କଲେଜରୁ ଶୁଣିବା ପାଇଁ ଚାହିଁଛନ୍ତି ଉଲ୍କା ଚଳଚ୍ଚିତ୍ରରୁ ମା ତୁମେ ମମତାର ସୀମାହୀନ ସାଗର ଏ ଦୁଇଟି ଗୀତ ବ୍ୟାକ୍ ଟୁ ବ୍ୟାକ୍ ଆପଣମାନଙ୍କ ପାଇଁ ଏନ୍ଜୟ କରନ୍ତୁ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ କୋୟାଲ ଅଛି ଆପଣମାନଙ୍କ ସାଥିରେ ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମ ଚାଲିଛି ଆଜିର ପରବର୍ତ୍ତୀ ମେସେଜ୍ ବର୍ତ୍ତମାନ ଅଛି ଏଇ ମେସେଜ୍ଟିକୁ ଲେଖିଛନ୍ତି ଦତରେଙ୍ଗୀ ଭାଟାପରା ଛତିଶଗଡ଼ରୁ ହୀରାମଣି ବର୍ମା ପାରସମଣି ବର୍ମା ପୁଷ୍ପେନ୍ଦ୍ରମଣି ବର୍ମା ନୋଖେଲାଲ ବର୍ମା ଏ ସମସ୍ତେ ମିଶି ଲେଖିଛନ୍ତି ମନ୍ କି ଆଖେ ଚଳଚ୍ଚିତ୍ରରୁ ଶୁଣିବା ପାଇଁ ଚାହିଁଛନ୍ତି ଦିଲ୍ କହେ ରୁକ୍ ଜା ଆଉ ବହୁତ ହି ସୁନ୍ଦର ଗୀତଟି ଏ ଗୀତଟିକୁ ମୁଁ ନିଶ୍ଚୟ ଆପଣଙ୍କ ପାଇଁ ପ୍ଲେ କରିଦେବି ପରେ ପରେ ଆପଣମାନେ ଶୁଣିପାରିବେ ବେଟା ଚଳଚ୍ଚିତ୍ରରୁ ଆଉ ଗୋଟେ ସୁନ୍ଦର ଗୀତ ଖୁସିଓ କା ଦିନ ଆୟା ହେ ଜୋ ମାଙ୍ଗା ଓ ପାୟା ହେ ଗୁଡ୍ ମର୍ଣ୍ଣିଂ କୋୟଲ ଦିଦି ଜୟ ଜଗନ୍ନାଥ ଏଇ ମେସେଜ୍ଟିକୁ ଲେଖିଛନ୍ତି ହେମନ୍ତ ଚାନ୍ଦ ମାଣିଆବନ୍ଦ ସୁନିଆ ପାଟନା ବଡମ୍ବାରୁ ଆପଣମାନଙ୍କର ମନପସନ୍ଦର ଗୀତ ଆପଣଙ୍କ ପାଇଁ ପ୍ଲେ କରିଛି ଯେଉଁମାନେ ଏପର୍ଯ୍ୟନ୍ତ ମେସେଜ୍ କରିନାହାନ୍ତି ଆପଣ ହ୍ୱାଟ୍ସଆପ୍ରେ ମଧ୍ୟ ମେସେଜ୍ କରିପାରିବେ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200

ଶ୍ରୋତବନ୍ଧୁ, ଆମର ପରବର୍ତ୍ତୀ ମେସେଜ ତ ଆସିନଥିଲା, କିନ୍ତୁ ଆମର ଆଜି ଡାଏଲ ଇନ୍ ପ୍ରୋଗ୍ରାମରେ ଜଣେ ବନ୍ଧୁ ମୋତେ ରିକ୍ୱେଷ୍ଟ କରିଥିଲେ, ଯେହେତୁ ତାଙ୍କୁ ଏସ୍ଏମ୍ଏସ୍ କରି ଆସୁନି, ତେଣୁକରି ସେ ରିକ୍ୱେଷ୍ଟ କରିଥିଲେ ତାଙ୍କ ପସନ୍ଦର ଗୀତଟି ପ୍ଲେ କରିବା ପାଇଁ, ତେଣୁକରି ମୁଁ ପ୍ଲେ କରିଦେଉଛି। ପ୍ରକାଶ ଚନ୍ଦ୍ର ସାହୁ ସାଲିଆ ସାହି ଭୁବନେଶ୍ୱରରୁ ରୋତେ ରୋତେ ହସନା ଶିଖୋ ଏଇ ଗୀତଟିକୁ ସେ ଶୁଣିବା ପାଇଁ ରିକ୍ୱେଷ୍ଟ କରିଥିଲେ, ମୁଁ ତାଙ୍କ ପାଇଁ ଗୀତଟି ପ୍ଲେ କରିଦେଉଛି। ଏନ୍ଜୟ କରନ୍ତୁ।

ତେବେ ସାଥୀ କାଜଲ ତାଙ୍କ ଫିଲ୍ମ ଡେବ୍ୟୁ କରିଥିଲେ ବେଖୋଦୀ ମାଧ୍ୟମରେ। ଏହାପରେ ବାଜିଗର ଫିଲ୍ମରେ ସେ ତାଙ୍କର ବହୁ ସାରା ସଫଳତା ପାଇଥିଲେ। ତାଙ୍କ ସ୍ମାଇଲ୍ ଆଉ ନ୍ୟାଚୁରାଲ ଆକ୍ଟିଂରେ ସମସ୍ତଙ୍କ ମନ ଜିତି ନେଇଥିଲେ କାଜଲ।

କାଜଲ ଜଣେ ଏମିତି ଆକ୍ଟ୍ରେସ୍ ଯେ କେବଳ ଆକ୍ଟିଂ କରନ୍ତି ତା ନୁହେଁ, ବରଂ ପ୍ରତ୍ୟେକ କ୍ୟାରେକ୍ଟରକୁ ପୁରାପୁରି ଜୀବନ୍ତ କରିଦିଅନ୍ତି। ତାଙ୍କ ସ୍ମାଇଲ୍ ଦେଖିଲେ ଦିଲ୍ ଗାର୍ଡେନ୍ ଗାର୍ଡେନ୍ ହେଇଯିବା ସହ ତାଙ୍କ ଆକ୍ଟିଂ ଦେଖିଲେ ଦିଲ୍ କେବଳ ଫିଲ୍ କରେ ସେହି ରୋମାଣ୍ଟିକ ଭାବନାକୁ। ସାଥୀ ଦିଲ୍ ଭାଲେ ଦୁଲନିଆ ଲେ ଛାଇକେରେ ସିମରନ ସେ ଟ୍ରେନ୍ ସିନ୍, ଓଃ ଆଜି ମଧ୍ୟ ସେ ଫିଲ୍ମ ଦେଖିଲେ ପୁରା ପୁରି ପୁରା ଫିଲ୍ ଆସିଯାଏ। ମାଇ ନେମ୍ ଇଜ୍ ଖାନ୍ରେ ତାଙ୍କ ଇମୋସନ୍ ପୁରା ପୁରି ଡିପ୍ ଥିଲା, ଯାହା

ଦର୍ଶକଙ୍କ ହୃଦୟକୁ ବହୁତ ସାରା ଛୁଇଁଥିଲା। ତେବେ ଶୁଣି ଦଉଛି ତାଙ୍କ ଫିଲ୍ମରୁ ଆଉ ଗୋଟେ ସୁନ୍ଦର ସା ଗାନା, ତେବେ ଶୁଣୁଥାନ୍ତୁ, ପହଞ୍ଚେଇ ଦଉଛି, ଗୀତଟିକୁ ପୁରା ପୁରି ଏନ୍ଜୟ କରନ୍ତୁ।

କାଜଲ କର ଏଇ ସବୁ ସଫଳତା ଆମକୁ ଶିଖାଏ ଯଦି ଆମେ କାମକୁ ଭଲ ପାଇ ମନରୁ କରିବା ନା ତେବେ ସକ୍ସେସ ନିହାତି ଭାବରେ ଆମକୁ ମିଳିବ। ତେବେ ସାଥୀ ଏ ଥିଲା ଆଜିର କଳାକାର ସଫରରେ କାଜଲଙ୍କ ବିଷୟରେ କିଛି ସୁନ୍ଦର କଥା। ତେବେ ସାଥୀ ଆଜି ତ ସମୟ ହେଇଯାଇଛି କଳାକାର ସୋକୁ ଏଇଠି ରଖୁଛି।

ଆପଣ ସମସ୍ତେ କେମିତି ଅଛନ୍ତି କହିଲେ? ଆଶା କରୁଛି ଜୀବନର ଏଇ ଧାଁ ଧପଡ଼ ରାସ୍ତାରେ ନିହାତି ବହୁତ ଭଲରେ ଥିବେ। ଆଚ୍ଛା, ଆପଣ କେବେ ଧ୍ୟାନ ଦେଇଛନ୍ତି ବାହାରେ ବର୍ଷାର ଟିପ୍ ଟିପ୍ ଶବ୍ଦ, ଆକାଶରେ ସୂର୍ଯ୍ୟଙ୍କର ଲୁଚକାଳି ଖେଳ, ଆଉ ବର୍ଷା ସରିଗଲା ପରେ ହଠାତ୍ ଆକାଶରେ ଇନ୍ଦ୍ରଧନୁ ଦେଖାଯାଏ, ଆଉ ସେ ଇନ୍ଦ୍ରଧନୁକୁ ଦେଖି ମନ ଭିତରେ ଗୋଟେ ଅଜଣା ଖୁସି ଭରିଯାଏ। କିଛି କାରଣ ନଥାଏ ବି ମନ କୁହେ, ୱାଓ କେତେ ସୁନ୍ଦର ଲାଗୁଛି ନା। ଠିକ୍ ସେମିତି କେବେ କେବେ କାହାର ଗୋଟେ ସ୍ମାଇଲ୍, ଗୋଟେ ମେସେଜ୍ କିମ୍ବା ଛୋଟ ଛୋଟ କଥା ଆମ ଦିନକୁ ପୁରାପୁରି ରଙ୍ଗୀନ କରିଦିଏ। କଣ ସାଥୀ, ମୁଁ ଠିକ୍ କହିଲି ନା? ତେବେ ଚାଲନ୍ତୁ ଆଜି ଆମେ ସେଇ ପ୍ରେମର ରଙ୍ଗରେ ଭିଜିବା, କିଛି କଥା ହେବା, କିଛି ହସ ବାଣ୍ଟିବା, ଆଉ କିଛି ସ୍ମୃତିକୁ ସାଉଣ୍ଟିବା। ତେବେ ସାଥୀ, ଆପଣ ଘରେ ଥାନ୍ତୁ କି ଗାଡ଼ିରେ ଯାଉଥାନ୍ତୁ, ଘରର କାମରେ ବ୍ୟସ୍ତ ଥାନ୍ତୁ କି ବାଲକୋନିରେ ଚୁପଚାପ ବସୁଥାନ୍ତୁ, ଟିକେ ଟାଇମ୍ ପାଇଁ ସବୁ ଟେନସନକୁ ଟିକେ ସାଇଡ୍ କରିଦିଅନ୍ତୁ ନା, ଆଉ ପ୍ରେମର ସ୍ମୃତିରେ ହଜିଯାଆନ୍ତୁ ଏଇ ଗୀତ ସହ। ତେବେ ପହଞ୍ଚେଇ ଦଉଛି, ଗୀତଟି ଶୁଣୁଥାନ୍ତୁ ଆଉ ଗୀତର ତାଳେ ତାଳେ ପୁରା ପୁରୀ ଝୁମି ଯାଆନ୍ତୁ।

ସାଥୀ, କାହା ପାଇଁ ପ୍ରେମ ହେଉଛି ପ୍ରଥମ ଦେଖାର ହସ, ତ କାହା ପାଇଁ ଲମ୍ବା ଅପେକ୍ଷା, ତ ଆଉ କାହା ପାଇଁ ନିରବରେ ଭଲ ପାଇବା। ତେବେ ସବୁ ପ୍ରେମ କାହାଣୀର ଶେଷ ଏକାଭଳି ହୋଇନଥାଏ, କିନ୍ତୁ ପ୍ରତ୍ୟେକ କାହାଣୀ ମନରେ ଗୋଟିଏ ସୁନ୍ଦର ଅନୁଭବଟିଏ ଦେଇଦିଏ। ଠିକ ଯେମିତି ବର୍ଷା ପରେ ଇନ୍ଦ୍ରଧନୁ ହସେ, ସେବେ ଲାଗେ ଯେମିତି ବି ସେ କାହା ଅପେକ୍ଷାରେ ବହୁତ ଦିନ ହବ ଥିଲା। ସାତ ରଙ୍ଗରେ ସଜେଇ ହୋଇ କହୁଛି, ଦେଖୁନ ପ୍ରେମ ଥିଲେ ସବୁ କିଛି ସୁନ୍ଦର ଲାଗୁଛି।

ଥାଏ ବର୍ଷା, ଥାଏ କିଛି କଳା ମେଘ, ଆଉ ତାପରେ ଆସେ ସେ ସାତ ରଙ୍ଗର ଖିଲି ଖିଲି ହସ। ପ୍ରେମ ବି ଠିକ ସେମିତି, ଛୋଟ ଛୋଟ ଅଭିମାନ, କିଛି ନିରବତା ଆଉ କିଛି ଅପେକ୍ଷା, ଏସବୁ ପରେ ହିଁ ସମ୍ପର୍କରେ ରଙ୍ଗ ଆହୁରି ଗାଢ଼ା ହେଇଯାଏ। ସବୁ ଲଭ୍ ଷ୍ଟୋରି ସିନେମା ପରି ହୋଇନଥାଏ, କିନ୍ତୁ ପ୍ରତ୍ୟେକ ସତ ପ୍ରେମ କାହାଣୀରେ ଗୋଟିଏ ଇନ୍ଦ୍ରଧନୁ ନିହାତି ଥିବ, ବିଶ୍ୱାସର, ଯତ୍ନର, ହସର ଆଉ ବହୁତ ସାରା ଭଲ ପାଇବାର।

ପ୍ରେମ କେବେ ପାଇବାର ନାଁ ନୁହେଁ। ପ୍ରେମ ହେଉଛି କାହାର ହସର କାରଣ ହେବା, ଦୁଃଖରେ ସାଥି ହେବା, ଆଉ ଜୀବନରେ ଯେତେ ବି କଷ୍ଟ ଆସୁନା କାହିଁକି କେବେ ବି ସାଥିର ହାତ ଛାଡ଼ିବାନି।

ହସରେ ବହୁତ କିଛି କଥା ଲୁଚି ରହିଥାଏ। ତେବେ ସାଥୀ ଯୋଉଠି ବି ଥାଆନ୍ତୁ ନା କାହିଁକି ଆପଣ ହସ ବାଣ୍ଟନ୍ତୁ, ଭଲ ପାଇବା ବାଣ୍ଟନ୍ତୁ। କିଏ ଜାଣେ ଆମର ଗୋଟେ ସ୍ମାଇଲ୍ କାହା ଲାଇଫ୍ର ଇନ୍ଦ୍ରଧନୁ ହେଇଯିବ। ତେବେ ସାଥୀ ଆଜି ତ ସମୟ ହେଇଯାଇଛି, ଏଇ ସୁନ୍ଦର ଭାବନା ସହ କିଛି କଥା କିଛି ଗୀତ ସହକୁ ଏଇଠି ରଖୁଛି। ପୁଣି ଆସିବି ଆଉ କିଛି ସୁନ୍ଦର କଥା ନେଇ, ସୁନ୍ଦର କାହାଣୀ ନେଇ। ସେ ପର୍ଯ୍ୟନ୍ତ ଭଲରେ ଥାଆନ୍ତୁ, ଖୁସିରେ ଥାଆନ୍ତୁ, ଆଉ ମନ ଆକାଶରେ ପ୍ରେମର ଇନ୍ଦ୍ରଧନୁ ସବୁବେଳେ ତାଜା ରଖିଥାନ୍ତୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋଗଡ ଦିଲ୍ ସେ ଦିଲ୍ ତକ୍। ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT।